ଶ୍ରୋତା ମଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ ସକାଳ 6:10 ଆରମ୍ଭ କରିବା ଆଜି ସକାଳର ଆମର ଭକ୍ତି ଗୀତ କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଗୀତିକାର ଭଗବାନ ନାୟକ ବର୍ମାଙ୍କ ରଚନାରୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ବନ୍ଦିତା ରାୟଙ୍କ କଣ୍ଠରେ। ମଧୁମୟୀ ସବୁ ମଧୁମୟ ତୋର, ମଧୁମୟୀ ସବୁ ମଧୁମୟ ତୋର, ମା ନାମ ତୋର ସବୁଠୁ ମଧୁର, ତୁଳନା କି ଅଛି ତାର। କଣ୍ଠଶିଳ୍ପୀ ବନ୍ଦିତା ରାୟଙ୍କ କଣ୍ଠରେ ଭଗବାନ ନାୟକ ବର୍ମାଙ୍କ ରଚନା।

ସାଗର ଲହରୀ ମାଳ ନାଚେ ମନ ପୁଲକେ ହସ ଏ ଜଳଧମାଳ ବିଜୁଳିର ଝଲକେ ହସେ ପୁଣି ନିଛରିନି କୁଳୁ କୁଳୁ ସଙ୍ଗୀତେ ମଧୁମୟ ସୁଧାମୟ ଏ ତୁମ ଜଗତେ ଲିଙ୍ଗରାଜ ରଥଙ୍କର ଏହି ସୁନ୍ଦର ଭକ୍ତି ରଚନାକୁ କଣ୍ଠ ଦେଇଥିଲେ ଅନନ୍ତ ଚରଣ ମିଶ୍ର। ପରବର୍ତ୍ତୀ କଣ୍ଠଶିଳ୍ପୀ

କାର୍ଯ୍ୟକ୍ରମରେ ଶିଶୁରେ ଶ୍ରୋତାବନ୍ଧୁ ଶୁଣିଲେ ସନ୍ଥକବି ଭୀମଭୋଇଙ୍କ ରଚନା ରୋଜାଲିନା ଦାସ ଏବଂ ସ୍ୱାଗିକା ଦାସଙ୍କ କଣ୍ଠରେ। ଏହି ଭକ୍ତିଗୀତ ସହ ଶ୍ରୋତାବନ୍ଧୁ ଏଇଠି ରଖୁଛୁ ଆଜିର ଭକ୍ତିଗୀତର ଆମର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଏବଂ ପରେ ପରେ ଶୁଣିବା ତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। କିଛି ସମୟ ମଧ୍ୟରେ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ।

ଆମ ସଂସ୍କୃତିର ସ୍ୱରୂପ ହେଲା ଆମେ ବହୁ ଦେବତା ପୂଜା କରୁ, ଏଥିରେ କିଛି ଅସୁବିଧା ନାହିଁ। ଏବଂ ଏହି ବହୁ ଦେବତାମାନଙ୍କ ମାଧ୍ୟମରେ ମହାଶକ୍ତିଶାଳୀ ଓ ପରମ ଐଶ୍ୱର୍ଯ୍ୟ ମଣ୍ଡିତ ସେହି ପରମ ବ୍ରହ୍ମ ଯିଏକି ହେଉଛନ୍ତି ଏକ, ତାଙ୍କୁ ଆମେ ଉପଲବ୍ଧି କରୁ। ଏକଂ ସଦ୍ ବିପ୍ର ବହୁଧା ବଦନ୍ତି, ଅର୍ଥାତ୍ ଏକ ଈଶ୍ୱରଙ୍କୁ ସଦ୍ ବିପ୍ର ବା ପଣ୍ଡିତମାନେ ବହୁ ଭାବରେ ଦେଖନ୍ତି ଓ କହନ୍ତି। ସୁପର୍ଣ୍ଣଂ ବିପ୍ରା କବୟୋ ବଚୋଭିରେକଂ ସନ୍ତଂ ବହୁଧା କଳ୍ପୟନ୍ତି। ସୁପର୍ଣ୍ଣ ଗରୁଡ଼ ହେଇପାରେ, ପକ୍ଷୀ ହୋଇପାରେ, ପକ୍ଷୀ ବା ପୁରୁଷ ସେହି ପ୍ରଭୁ ଏକ। କବି ପଣ୍ଡିତ ବହୁ ଭାବରେ ତାଙ୍କୁ କଳ୍ପନା କରନ୍ତି। ଅସୀମ ଶକ୍ତିଶାଳୀ ସେହି ପୁରୁଷଙ୍କୁ ବେଦ ବେଦାନ୍ତ ସହସ୍ର ମସ୍ତକ ସହସ୍ର ବାହୁ ସହସ୍ର ପାଦ ବିଶିଷ୍ଟ ବୋଲି କହିଛନ୍ତି। ଭଗବତ ଗୀତାରେ ବିଶ୍ୱରୂପରେ ସେହି ଅଲୌକିକ ମହାପରାକ୍ରମୀ ଓ ଅସମ୍ଭବକୁ ସମ୍ଭବ କରୁଥିବା ସେହି କର୍ତ୍ତାଙ୍କୁ ନିଜ ସ୍ୱରୂପରେ ଦେଖାଇଛନ୍ତି ଅର୍ଜୁନ ସମ୍ମୁଖରେ ଭଗବାନ ଶ୍ରୀକୃଷ୍ଣ। ସାମାନ୍ୟ ଶାସନରେ ଆମର ଏଠାରେ ସର୍ବୋଚ୍ଚ ଶାସନକର୍ତ୍ତା ଅନେକ ଅଧିକାରୀମାନଙ୍କୁ ବିଭିନ୍ନ ଅଧିକାର

ଆମେ କହୁ 33 କୋଟି ଦେବତା। ଏହି 33 ଦେବତା ଏକ ବିଶ୍ୱ ନିୟନ୍ତାଙ୍କ ସାହାଯ୍ୟକାରୀ ଓ ତାଙ୍କ ଶକ୍ତି ବହନକାରୀ। ସେହି ଏକ ଓ ଅଦ୍ୱିତୀୟ ସେମାନଙ୍କ ମଧ୍ୟରେ ଦୀପ୍ତିମାନ ହୋଇ ଦେବତା ବୁଲେଇଲେ। ଦେବ ଧାତୁରୁ ଦେବତା ଶବ୍ଦ ଆସୁଛି। ଋଗ୍ବେଦର 10 ମଣ୍ଡଳରେ ଅମ୍ଭରଣ ଋଷିଙ୍କ କନ୍ୟା ବିଶ୍ୱସତ୍ତା ସହ ଚିନ୍ତାରେ ଏକୀଭୂତା ହୋଇଗଲେ। ଏଭଳି ସେ ଏକୀଭୂତା ହୋଇଗଲେ, ସେ ଅନୁଭବ କଲେ ଯେ ପରମାତ୍ମା ହେଉଛନ୍ତି ଏକ ନାରୀ। ସେ ଦେଖିଲେ ଏବଂ ତାଙ୍କ ଚିନ୍ତାରେ ସେ ମଜିଗଲେ। ଚଣ୍ଡୀରେ ଦେବୀ ପୂଜା ବେଳେ ଏହାକୁ ଦେବୀ ସୂକ୍ତ କୁହାଯାଏ। ଏଥିରେ ଦେବୀ କହୁଛନ୍ତି, ମୁଁ ଏକାଦଶ ରୁଦ୍ର, ମୁଁ ଅଷ୍ଟବସୁ, ମୁଁ ଏହି ଅଷ୍ଟବସୁ ଭାବରେ ବିଚରଣ କରୁଛି, ମୁଁ ଦ୍ୱାଦଶ ଆଦିତ୍ୟ ରୂପେ ବିଚରଣ କରେ, ମୁଁ ମିତ୍ର ଓ ବରୁଣ ଦେବତାଙ୍କୁ ଧାରଣ କରୁଛି। ଏକାଦଶ ରୁଦ୍ର, ଦ୍ୱାଦଶ ଆଦିତ୍ୟ, ଅଷ୍ଟବସୁ, ମିତ୍ର ଓ ବରୁଣ ମିଶି 31, 2, 33 ଦେବତା ହୋଇଗଲେ। ଦେବୀ ଏହି 33 ଦେବତାଙ୍କ ସମ୍ମିଳିତ ରୂପ। ଏହି 33 ଦେବତା ବହୁ ଦେବତାରେ ପରିଣତ ହେବାରୁ ପୁରାଣ ଯୁଗରେ 33 କୋଟି ଦେବତା ବୋଲି ଲୋକମୁଖରେ ପ୍ରଚାରିତ ହେଲା। ବାସ୍ତବରେ ଏହି ବହୁ ଦେବତା ମିଳିତ ହୋଇ ସେହି ଏକରେ ପରିଣତ ହୁଅନ୍ତି ଓ ତାଙ୍କୁ ହିଁ କୁହାଯାଇଛି ସହସ୍ର ଶୀର୍ଷା ପୁରୁଷ, ସହସ୍ରାକ୍ଷ, ସହସ୍ରପାତ।

ଶୁଣୁଥିଲେ ଅନୁଚିନ୍ତା ଉପସ୍ଥାପନ କରିଥିଲେ ରଜତ କର ଆକାଶବାଣୀ କଟକ ପ୍ରଚାର କରୁଛୁ ଅତି ବଡ଼ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 46ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ରାଜା କହିଲେ, ମୁଇଁ ବର ଶ୍ରୀକୃଷ୍ଣଙ୍କର ଯେଉଁ ଗୁଣ ଏବଂ କର୍ମ କଥା ଶୁଣିଲେ ପାପ କ୍ଷୟ ହେବ ସେ କଥା ମୋତେ କୁହ। ସେ ପରମ ପୁରୁଷ ତାଙ୍କର ଲୀଳା କୁକ ପରି ବ୍ରହ୍ମ ରୂପେ ସୃଷ୍ଟି କରନ୍ତି, ବିଷ୍ଣୁ ରୂପେ ପାଳନ କରି ଶିବ ରୂପେ ସଂହାର କରନ୍ତି। ଭିନ୍ନ ଭିନ୍ନ ରୂପ ଧରି ଏ ଜଗତରେ ସେ କ୍ରୀଡ଼ା କରନ୍ତି। ତାଙ୍କର ଏହି ଅଦ୍ଭୁତ କର୍ମକୁ କିଏ ବା ଜାଣିପାରିବ, ତେଣୁ ସେହି କଥା ଶୁଣାଅ। ସୁତ କହିଲେ, ରାଜାଙ୍କ କଥା ଶୁଣି ଶୁକଦେବ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରି ବର୍ଣ୍ଣନା କଲେ, ସେ ପରମ ପୁରୁଷ କୃଷ୍ଣ ସମସ୍ତଙ୍କ ଶରୀରରେ ରହି ଲୀଳା କରନ୍ତି। ପଣ୍ଡିତମାନେ ତାହାଙ୍କ ପଦସେବା କରି ଆତ୍ମାର ପାପନାଶ କରନ୍ତି। ଯେ ଲକ୍ଷ୍ମୀପତି ସେହି ହେଉଛନ୍ତି ଯଦୁବଂଶପତି। ସାଧୁମାନେ ତାଙ୍କୁ ଚିନ୍ତା କରିଥାନ୍ତି, ଯେ ମୋର ମନରେ ଅଛନ୍ତି। ସେହି ବ୍ୟାସ ବିହରିଙ୍କୁ ନମସ୍କାର କରି କହିଲେ,

ମୂଳ ଢେଙ୍କାନାଳ କେଉଁଝର ମୟୂରଭଞ୍ଜ ବୌଦ୍ଧ କନ୍ଧମାଳ ରାୟଗଡ଼ା କୋରାପୁଟ ମାଲକାନଗିରି ଗଞ୍ଜାମ ପୁରୀ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ବିଜୁଳି ପବନ ଘଡ଼ଘଡ଼ି ସହ ବର୍ଷାଇବାର ସମ୍ଭାବନା ଅଛି। ସତର୍କ ସୂଚନାରେ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର କେଉଁଝର ମୟୂରଭଞ୍ଜ ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ଝାରସୁଗୁଡ଼ା ସମ୍ବଲପୁର ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତା ବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ରାତି 7:30 ମିନିଟ୍ରେ ପ୍ରଚାର କରିବୁ

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ସରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଶର୍ମା ଆଜି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା 2 ପ୍ରମୁଖ ଶିଳ୍ପ ସଂସ୍ଥାକୁ ଗତକାଲି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ରାଜ୍ୟରେ ସମ୍ମାନଜନକ ତଥା ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଅବସରରେ ଶ୍ରୀ ମାଝୀ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଏବଂ ସାଂଗଠନିକ ପ୍ରତିନିଧିଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଡକ୍ଟର ମହାଲିଙ୍ଗ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ନେଇ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମୂଲ୍ୟାଙ୍କିତ ଉତ୍ତର ଖାତା ସ୍କାନ୍ କପି ପାଇବାର ଶେଷ ତାରିଖ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟାରେ ଫି ଦାଖଲ ନେଇ ଦେଖାଦେଇଥିବା ସମସ୍ୟା ଉପରେ ପରିଷଦ ସ୍ୱଷ୍ଟୀକରଣ ଦେଇଛି। କେତେକ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଷଦ କହିଛି। ତେବେ ଅତିରିକ୍ତ ଦେୟ କ୍ଷେତ୍ରରେ ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ଏବଂ ବକେୟା କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବେ ସୂଚନା ପ୍ରଦାନ କରାଯିବ ବୋଲି ପରିଷଦ କହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିଇଟି ୟୁଜି 2026 ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା 28 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ଢେଙ୍କାନାଳ ଜିଲ୍ଲାର 7 କ୍ୱିଣ୍ଟାଲ ଆମ୍ବ ଗ୍ରୀସ୍କୁ ରପ୍ତାନୀ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତବର୍ଷ 58 ଟନ୍ ଆମ୍ବ ରପ୍ତାନୀ ହୋଇଥିବା ବେଳେ ଚଳିତ ବର୍ଷ 200 ଟନ୍ରୁ ଅଧିକ ରପ୍ତାନୀ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଟାଲୀ, ବର୍ମିଂହାମ, ରୋମ୍ ଏବଂ ଦକ୍ଷିଣ ଆଫ୍ରିକାକୁ ଆମ୍ବ ରପ୍ତାନୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କୁ ମାଗଣା ହୃଦ୍ରୋଗ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 7 ଜଣ ପୀଡ଼ିତ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ପଠାଯାଇଛି। ଯୋଜନା ଅଧୀନରେ ଚିକିତ୍ସା ପାଇଁ 70 ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ

0: ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ୍ରାଫ, LDRF ଏବଂ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଦେଶ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବିଧାନସଭା ପରିସରରେ ଆଜି ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଗତକାଲି 20 ସହର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 31ତମ ଜାତୀୟ ଉପକନିଷ୍ଠ ବେସବଲ୍ ଚାମ୍ପିୟନ୍ସିପ୍ ଉଦ୍ଘାଟିତ ହୋଇଛି। ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ସାରା ଦେଶରୁ 20 ବାଳକ ଏବଂ 8 ବାଳିକା ଦଳ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏଥିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର।
2: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି 10% ଲୋକ ସଂଖ୍ୟା କିଛି ନା କିଛି ଅକ୍ଷମତାରେ ଶିକାର ହୋଇଥାନ୍ତି। ଭାରତରେ ଏହା ଜନସଂଖ୍ୟାର 3.8%। ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଓ ବିଶ୍ୱ ଅକ୍ଷମତାର ପାଖାପାଖି 15-20% ଏଥିରେ ଆକ୍ରାନ୍ତ। ଭାରତରେ ପ୍ରତି 1,000 ଜନସଂଖ୍ୟାରେ ପାଖାପାଖି 3 ଏହାର ଶିକାର। ଓଡ଼ିଶାରେ ମଧ୍ୟ ଏହାର ଅନୁପାତ ଚିନ୍ତାର କାରଣ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଶୌଶବ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱ ଦିଆଯାଉଥିବା ବେଳେ ସେରିବାଲ ପାଲ୍ସିର ବର୍ଦ୍ଧିଷ୍ଣୁ ଭୟାବହତା ଚିନ୍ତାର କାରଣ ପାଲଟିଛି। ତାହେଲେ ମସ୍ତିଷ୍କ ପକ୍ଷାଘାତ କ'ଣ? ମସ୍ତିଷ୍କ ଆଘାତ ଜନିତ ବା ବିକାଶ ବୈକଲ୍ୟ ହେତୁ ଶାରୀରିକ ପରିଚାଳନା ତଥା ଅଙ୍ଗଭଙ୍ଗୀ ଓ ଅଙ୍ଗଚାଳନାରେ ହେଉଥିବା ବ୍ୟତିକ୍ରମ ସମୂହକୁ ମସ୍ତିଷ୍କ ପକ୍ଷାଘାତ କୁହାଯାଇଥାଏ। ଏହା ଏକ ରୋଗ ନୁହେଁ, ବରଂ ଏକ ଅବସ୍ଥା। ସାଧାରଣତଃ ଏହି ଅବସ୍ଥାଟି ଅପରିବର୍ତ୍ତନୀୟ, କିନ୍ତୁ ଏହାର ଚିକିତ୍ସା ଦ୍ୱାରା ଶାରୀରିକ ସଞ୍ଚାଳନ ତଥା କାର୍ଯ୍ୟ କରିବା ଦିଗରେ ଉନ୍ନତି ଅଣାଯାଇପାରେ ତଥା ଅନ୍ୟାନ୍ୟ ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ। ସେରିବ୍ରାଲ ପାଲ୍ସିର କାରଣ କ'ଣ? ଏହା ଜନ୍ମ ପୂର୍ବରୁ, ଜନ୍ମ ସମୟରେ ବା ଜନ୍ମ ପରେ ହେଉଥିବା କେତେକ କାରଣ ଯଥା ମାଙ୍କର କେତେକ ଅବସ୍ଥା, ଥାଇରଏଡ୍ ଜନିତ ଅସୁବିଧା, ସଂକ୍ରମଣ, ଥରାବାତ, ଜନ୍ମ ସମୟରେ ପିଲାଟି ନ କାନ୍ଦିବା, ମସ୍ତିଷ୍କକୁ ଆବଶ୍ୟକତା ଅନୁସାରେ ରକ୍ତ ତଥା ଅମ୍ଳଜାନ ନ ପହଞ୍ଚିବା, ମସ୍ତିଷ୍କରେ କୌଣସି ସଂକ୍ରମଣ ହେବା, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଠିକ୍ ଭାବରେ ବିକାଶ ହୋଇନଥିବା, ଅଧିକ ସମୟ ଧରି ପ୍ରସବ ବ୍ୟଥା ହେବା, ମସ୍ତିଷ୍କ ଚାପି ହୋଇ ରହିଯିବା, ଠିକ୍ ସମୟରେ ପ୍ରସବ ନ ହୋଇପାରିବା, ଅତି କମ୍ ଓଜନ ହେବା, ଜନ୍ମ ସମୟ ପୂର୍ବରୁ ପ୍ରସବ ହେବା ଏବଂ ଜନ୍ମ ପରେ ପିଲାର ମସ୍ତିଷ୍କରେ କିଛି ସଂକ୍ରମଣ, ବାତ, ମୁଣ୍ଡରେ ଆଘାତ ଲାଗିବା ଆଦି କାରଣ ହିଁ ହୋଇଥାଏ। ଏହାର ଲକ୍ଷଣ କ'ଣ? ସାଧାରଣ ଶିଶୁଟିଏ ଯେପରି ଭାବେ ନିଜ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ ବା ସମନ୍ୱୟ କରି ଚଲାଇବାରେ ସକ୍ଷମ ହୋଇଥାଏ, ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ପିଲାମାନେ ସେଭଳି କରିପାରିନଥାନ୍ତି। ମସ୍ତିଷ୍କ ପକ୍ଷାଘାତର ଗମ୍ଭୀରତା ଭିନ୍ନ ଭିନ୍ନ ପ୍ରକାରର ଓ ଏହା ଅତି ସରଳରୁ ଆରମ୍ଭ କରି ଅତି ଜଟିଳ ପର୍ଯ୍ୟନ୍ତ ହୋଇଥାଏ। ଅବସ୍ଥାର ଗମ୍ଭୀରତା ମସ୍ତିଷ୍କର ସେହି ନିର୍ଦ୍ଦିଷ୍ଟ ଅଂଶକୁ ହୋଇଥିବା ଆଘାତର ଆକାର ଓ ଗଭୀରତା ଅନୁସାରେ ହୋଇଥାଏ। ଚିକିତ୍ସା ଦ୍ୱାରା ପରବର୍ତ୍ତୀ ସମୟରେ କିନ୍ତୁ ଆଘାତ ପାଇଥିବା ଅଂଶଟିର ଆଉ ବୃଦ୍ଧି ଘଟିନଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବିଭିନ୍ନ ପ୍ରକାର ହୋଇଥାଏ, ଯଥା ନବଜାତ ଶିଶୁ ଠିକ୍ ସମୟରେ ଗୁରୁଣ୍ଡେ ନାହିଁ, ବେକ ସିଧା କରିପାରିନଥାଏ, ଠିକ୍ ସମୟରେ ବସି ନଥାଏ, ଡେରିରେ ଚାଲେ, ସମବୟସ୍କ ପିଲାଙ୍କ ଭଳି ଚାଲିନଥାଏ, ଗୋଡ଼ ଛନ୍ଦି ହୋଇଯାଏ, କଡ଼ ଲେଉଟେଇବାରେ ଅସୁବିଧା ହୋଇଥାଏ, ନିଜ ହାତ ଗୋଡ଼ରେ ତାଳମେଳ ବା ନିୟନ୍ତ୍ରଣରେ ଅସୁବିଧା ହୋଇଥାଏ, ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଚଳାଇବା ନିୟନ୍ତ୍ରଣ ନଥାଏ, ଅଧିକାଂଶଙ୍କର ମାଂସପେଶୀ ଗୁଡ଼ିକ ଅତିଶକ୍ତ ହୋଇଥାଏ ବା ହାତ ଗୋଡ଼ମାନେ ଛନ୍ଦି ହୋଇ ରହିଥାନ୍ତି, କେତେକଙ୍କର ମାଂସପେଶୀ ରବର କଣ୍ଢେଇ ଭଳି ନରମ ଆଉ ନିଶ୍ଚୟ ହୋଇଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବ୍ୟତୀତ କଥା କହିବାରେ ଅସୁବିଧା ତଥା ଶ୍ୱାସକ୍ରିୟାରେ ବ୍ୟତିକ୍ରମତା ପରିଲକ୍ଷିତ ହୋଇଥାଏ। ଏହା ବାଦ୍ ସେମାନଙ୍କର ଦେଖିବା, ଶୁଣିବା, ବୌଦ୍ଧିକ ବିକାଶରେ ବିଶୃଙ୍ଖଳା ଦେଖାଯାଇପାରେ। ଅନେକଙ୍କଠାରେ ଅପସ୍ମାର ବାତ ଦେଖାଯାଇଥାଏ, କେତେକଙ୍କର ବୌଦ୍ଧିକ ସ୍ଥିତି କିନ୍ତୁ ସାମାନ୍ୟ ଥାଏ। ଶରୀରର ପରିଚାଳନା ତଥା ନିୟନ୍ତ୍ରଣକୁ ଆଖି ଆଗରେ ରଖି ସେରିବ୍ରାଲ ପାଲ୍ସିକୁ ମୁଖ୍ୟତଃ

0: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବାବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ୍ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଟଙ୍କା ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର 1,50,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
1: नरेंद्र मोदी जी ने एक प्रकार से जनजाति कल्याण को आगे बढ़ाने का काम किया है। मैं आज इस मन से एक जनजाति महाकुंभ को कहना चाहता हूँ। कांग्रेस के जमाने में जनजातियों के कल्याण का कुल बजट 28,000 करोड़ था और नरेंद्र मोदी जी ने उसको 1,50,000 करोड़ तक बढ़ाने का काम।
0: ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ମାସ 28 ତାରିଖରେ ହେବାକୁ ଥିବା ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି ପରୀକ୍ଷାକୁ ସ୍ଥଗିତ ରଖିଛି। ସୂଚନା ଅନୁଯାୟୀ ଇଦୁଲ ଜୁହା ନିମନ୍ତେ ଛୁଟି ତାରିଖରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ସଂଶୋଧିତ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପ୍ରାର୍ଥୀମାନେ ଏନ୍ଟିଏର ଅଫିସିଆଲ ୱେବ୍ସାଇଟ୍ରୁ ସମସ୍ତ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି। ଆବଶ୍ୟକ ସ୍ଥଳେ ପ୍ରାର୍ଥୀମାନେ 0107590000 ଫୋନ୍ ଯୋଗେ କିମ୍ବା cuet-ugint.ac.in ଇମେଲ୍ ଜରିଆରେ ସହାୟତା ପାଇପାରିବେ। ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଫାଲ୍ଟା ବିଧାନସଭା ଆସନରେ 1,09,000 ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇଏମ୍ର ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀଙ୍କୁ ପରାସ୍ତ କରିଛନ୍ତି। ଶମ୍ଭୁନାଥ କୁର୍ମୀ 40,645 ଖଣ୍ଡ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା 10,084 ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଫାଲ୍ଟା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ପଶ୍ଚିମବଙ୍ଗ ଲୋକଙ୍କ ବିଜେପି ପ୍ରତି ଅତୁଟ ବିଶ୍ୱାସକୁ ଦର୍ଶାଉଛି। ଶ୍ରୀ ମୋଦି ପଶ୍ଚିମବଙ୍ଗର ବିଜେପି କର୍ମୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗର ପ୍ରଗତି ପାଇଁ କାର୍ଯ୍ୟ ଜାରି ରହିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକାର ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆମେରିକାର 250ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ସର୍ବଦା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ବିଷୟରେ ସ୍ୱଷ୍ଟ ମତ ଦେବା ଉଚିତ, ଯାହା ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ବିଶ୍ୱ ଅର୍ଥନୀତିକୁ ବିପଦମୁକ୍ତ କରିବା ଏବଂ ବିଶ୍ୱକୁ ଅଧିକ ବିକଳ୍ପ ପ୍ରଦାନ କରିବା କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସମାନ ସ୍ୱାର୍ଥ ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଅନେକ କ୍ଷେତ୍ରରେ ସମନ୍ୱୟ ଯୋଗୁଁ ଉଭୟ ରାଷ୍ଟ୍ର ପ୍ରଭାବଶାଳୀ ରଣନୈତିକ ଅଂଶୀଦାର ହୋଇପାରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଗସ୍ତ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଗସ୍ତ ଭାରତ ଆମେରିକା ସମ୍ପର୍କକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଶୀଘ୍ର କୌଣସି ଚୁକ୍ତି ନ କରିବାକୁ ସେ ତାଙ୍କ ପ୍ରତିନିଧିମାନଙ୍କୁ କହିଛନ୍ତି। ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେବାକୁ ଥିବା ଚୁକ୍ତିରେ 60 ଦିନିଆ ଅସ୍ତ୍ରବିରତି ବୃଦ୍ଧି

0: ରୟାଲ୍ସ 30 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ 20 ଓଭରରେ 8 ୱିକେଟ୍ ବିନିମୟରେ 205 ରନ୍ ସ୍କୋର କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ଓଭରରେ 9 ୱିକେଟ୍ ହରାଇ 175 ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ, ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା। ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକସ୍ମିକ କଟକ ପ୍ରଭାତ ପରିକ୍ରମା ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା

ପୁରାତନ ରଚନାରୁ ଗାଇଥିଲେ ଲତା ଘୋଷ ଏହି ଓଡ଼ିଶୀ ଗୀତକୁ। ଶୁଣୁଛନ୍ତି ଆଧୁନିକ ଗୀତ କୁମାର ବାପି ଏବଂ ତପୋ ମିଶ୍ରଙ୍କ କଣ୍ଠରେ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବ୍ରହ୍ମପୁର ସମୟ। ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ପୁରୁଣା ହିନ୍ଦୀ କଥାଚିତ୍ର ଗୀତର ଆରମ୍ଭ କରିବା। ପତଙ୍ଗ କଥାଚିତ୍ରର ଏଇ ଗୀତରୁ।

ବସନ୍ତରା ସାମଲଙ୍କ ଗୀତ ରଚନା, ମଳା ମିଶ୍ରଙ୍କ ସଙ୍ଗୀତବଦ୍ଧ କଥାଚିତ୍ର ଧର୍ମର ହେବ ଜୟର ଏହି ଗୀତ ଗାଇଛନ୍ତି କୁମାର ବାପି।

0: ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି।

0: ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଇଥର ବିଷୟବସ୍ତୁ ରହିଛି ବାତ ଓ ଗଣ୍ଠି ବିଜ୍ଞାନ ସଚେତନତା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ 27 ତାରିଖ ଅପରାହ୍ନ 5ଟାରୁ 6ଟା ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡ଼ିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ଡକ୍ଟର ଅନୁରାଗ ଅନୁପମ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼୍ ହେଲା 0680। ଫୋନ୍ ନମ୍ବର 2 2 2 0 5 2 1 ଏବଂ ଅନ୍ୟଟି 2 2 2 2 6 2 1। ମନେ ରହିଲା ତ, ମଇ 27 ତାରିଖ ଅପରାହ୍ନ 5ରୁ 6ଟା ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।
1: ସୌରଭ ନାୟକ ଏବଂ ଶୈଳଭମା ମହାପାତ୍ରଙ୍କ କଣ୍ଠରେ ଶୁଣିଲେ କଥାଚିତ୍ର ଧର୍ମର ହେବ ଜୟର ଗୀତ। ପରବର୍ତ୍ତୀ କଥାଚିତ୍ର ପରଦେଶ, ଅନବକ୍ସିଙ୍କ ଗୀତ ରଚନା ନଦୀମ ଶ୍ରବଣଙ୍କ ସଙ୍ଗୀତ। ଗୀତଟି କଣ୍ଠ ଦେଇଛନ୍ତି କୁମାର ଶାନୁ ଏବଂ ଆଲକା ୟାଗ୍ନିକ୍।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରିକ ବିଲ୍ କେତେ ଆସୁଛି ଜାଣିଛ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: अब टेलीलॉग माध्यम से न सिर्फ घर बैठे मुफ्त कानूनी सलाह ले सकते हैं, बल्कि अनुभवी वकीलों से कोर्ट में कानूनी सहायता

ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଇଥର ବିଷୟବସ୍ତୁ ରହିଛି ବାତ ଓ ଗଣ୍ଠି ବିଜ୍ଞାନ ସଚେତନତା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ 27 ତାରିଖ ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପୁରସ୍ଥିତ ସମ୍ ହସ୍ପିଟାଲର ଡକ୍ଟର ଅନୁରାଗ ଅନୁପମ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର ଟି ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼୍ ହେଲା 0680। ଫୋନ୍ ନମ୍ବର 2220251 ଏବଂ ଅନ୍ୟଟି 2222621। ମନେ ରହିଲା ତ? ମଇ 27 ତାରିଖ ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

ଯାହାର ଖିଲଖିଲ ହସ ଠୁମୁକୁ ଠୁମୁକୁ ଚାଲି ଦୋରଟି କଥାରେ ଆମ ଘର ଅଗଣା ହସି ଉଠେ, ସେ ଆମ କୁନି ଝିଅ, ଯାହାର ଅଳି ଅଝଟ ରାଗ ତୋଷାରେ ଆମ ଘରେ ଖୁସିରେ ଲହରି ଖେଳେ, ସେ ଆମ କେଲି ଝିଅ, ଯିଏ ସାନ ସାନ କଥାରେ ନାକ କାନ୍ଦିରି ସାଜେ, ଖାଇନଥିଲେ ବୁଝେଇ ସୁଝେଇ ଖାଇବାକୁ କହେ, ଦେହ ଖରାପ ହେଲେ ହାତ ଗୋଡ଼ ଆଉଁସି ଦେଇ ପାଖରେ ବସି ରହେ, ଛୋଟ ଛୋଟ କାମରେ ଆମକୁ ସାହାଯ୍ୟ କରେ, ସେ ଆମ ଆଦରର ନାକ କାନ୍ଦୁରି ଫୁଲେଇ ଝିଅ, ଯିଏ ସମସ୍ତଙ୍କ ମନରେ ସ୍ନେହ ମମତାର ପରଶ ବୋଳି କନ୍ୟାଦାନର ମହାପୁଣ୍ୟରେ ଆମ ଜୀବନକୁ ପୂର୍ଣ୍ଣମୟ କରି ଆଖିରେ ଆଖି ଲୁହ ଦେଇ ପରଘରକୁ ଚାଲିଯାଇ ମଧ୍ୟ ପ୍ରତି ମୁହୂର୍ତ୍ତରେ ବାପାଘରର ଶୁଭ ମନସୁ ଥାଏ, ସେ ଆମର ସର୍ବଗୁଣ ସମ୍ପନ୍ନା ଆଦରର ଅଲିଅଳି ଝିଅ। ଝିଅ ଡାକ ଯେତିକି ଶ୍ରୁତିମଧୁର, ସେତିକି ଶ୍ରୁତିମଧୁର ତାର ଚାଲିଚଳଣି ଆଚାର ବ୍ୟବହାର। ସମୟ ସ୍ରୋତରେ ସେଇ ଆମ କୁନି ଗେହ୍ଲି ନାକ କାନ୍ଦୁରି ଅଲିଅଳି ଝିଅଟି କେତେବେଳେ ଯେ ଝିଅରୁ ବୋହୁ, ବୋହୁରୁ ସ୍ତ୍ରୀ, ସ୍ତ୍ରୀରୁ ମା ପାଲଟିଯାଏ, ସେ କଥା ଆମେ ବି ଜାଣିପାରୁନା। ଏଇ ଫୁଲ ପରି କୋମଳ ଝିଅଟି ଭିତରେ ଲୁଚି ରହିଥାଏ ନାରୀର ଅନେକ ରୂପଗୁଣ, କେଉଁଠି ସେ ମମତାମୟୀ ମା, କେଉଁଠି ସେ ପ୍ରେମମୟୀ ପତ୍ନୀ, କେଉଁଠି ସେ ସ୍ନେହ ଆଦରର ଭଉଣୀ, ତ କେଉଁଠି ଆମକୁ ପିତୃତ୍ୱ ମାତୃତ୍ୱରେ ଗୌରବାନ୍ୱିତ କରୁଥିବା କେହି ଝିଅ। ଅତି ଅଲିଅଳରେ ବାପ ଘରେ ପଢ଼ିଥିବା ଏହି ସୁକୋମଳ କଳିଟି ଯେତେବେଳେ ଦୁନିଆର ବାସ୍ତବତାର ସମ୍ମୁଖୀନ ହୁଏ, ସେତେବେଳେ କେଉଁଠି ସେ ଧୈର୍ଯ୍ୟର ପ୍ରତିମୂର୍ତ୍ତି ସାଜି ଅଜଳ ମହାମେରୁ ପାଲଟିଯାଏ, ତ କେଉଁଠି ସମୟର କଷାଘାତରେ ଧୂଳିକଣା ସରି ଧୂଳିରେ ମିଶିଯାଏ। ତେଣୁ ଆସନ୍ତୁ ନା ଏଇ ଝିଅ ରୂପୀ କୋମଳ କଳିଟିର କୋମଳତାକୁ ତା ଭିତରେ ସାଇତି ରଖି ପିଲାବେଳୁ ହିଁ ତାର ସଠିକ୍ ଯତ୍ନ ନେଇ ତାକୁ ସ୍ୱୟଂ ସମ୍ପୂର୍ଣ୍ଣ କରି ଗଢ଼ି ତୋଳିବା, ଆଉ ହୃଦୟ ସହ ଏକଥା ମାନି ନେବା ଯେ

ଶ୍ରୋତା ଭଉଣୀ, ଯିଏ ଈଶ୍ୱରଙ୍କ ଅମୃତମୟ ବରଦାନ, ସେ କେବେ ଅଖଜ ଆଲୋଡ଼ା ନୁହେଁ, କାରଣ ସେ ତ ନିଜେ ସୃଷ୍ଟିକାରିଣୀ। ଆଜିର ସୁକୁମଳ କଳି, କାଲିର ପୂର୍ଣ୍ଣ ବିକଶିତ ଫୁଲ, ଭବିଷ୍ୟତର ସୁମଧୁର ଫଳର ଜନନୀ। ତାହେଲେ ଆସନ୍ତୁ ନା ଝିଅ ରୂପୀ ଏହି ସୁକୁମଳ କଳିର ଯତ୍ନକୁ ନେଇ ଆରମ୍ଭ କରିବା ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନାରେ ମୁଁ ଚନ୍ଦନା ମିଶ୍ର।

0: ଶ୍ରୋତା ଭଉଣୀ, ହୋଇପାରେ ଜ୍ୱର ମନ ଆଉ ଶରୀର ସୁକୁମଳ କଳି, କିନ୍ତୁ ତା ଆତ୍ମବିଶ୍ୱାସକୁ ଆମେ ଯଦି ଅଚଳ ମହାମାରୀ ରୂପେ ସ୍ଥିର କରିଦେବା, ତେବେ ସେ ବଦଳାଇ ପାରିବ ସମୟର ଗତିପଥ, ଜୟ କରିପାରିବ ମୃତ୍ୟୁକୁ, ନିର୍ବାପିତ ହେବ ଲେଲିହା ନଗ୍ନି। ଝିଅଟିକୁ ସ୍ୱୟଂ ସମ୍ପୂର୍ଣ୍ଣ ସ୍ୱୟଂସିଦ୍ଧ ରୂପେ ଗଢ଼ି ତୋଳିବାକୁ ହେଲେ ଆମକୁ ଆଗରୁ ହିଁ ଯତ୍ନବାନ ହେବାକୁ ହେବ। ଆଉ ଏ କ୍ଷେତ୍ରରେ ଦେଶ, ସମାଜ, ପରିବାର ସମସ୍ତଙ୍କ ଗୁରୁ ଦାୟିତ୍ୱ ରହିଥିଲେ ମଧ୍ୟ ମା ହିସାବରେ ଆମର ଗୁରୁ ଦାୟିତ୍ୱ କ'ଣ ହେବା ଦରକାର, ଆସନ୍ତୁ ଆଜି ସେ ବିଷୟରେ ଜାଣିବା।
1: ଶ୍ରୋତା ଭଉଣୀ, ଆଜି ଆମ ଆଲୋଚନାର ଶୀର୍ଷକ ଝିଅର ସଠିକ ବିକାଶରେ ମା ଦାୟିତ୍ୱ। ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମେ ଆମ ଷ୍ଟୁଡିଓକୁ ଆମନ୍ତ୍ରିତ କରିଛୁ ନିବେଦିତା ଦେବୀ ଭଉଣୀଙ୍କୁ। ସେ ନିଜ କାର୍ଯ୍ୟକ୍ଷେତ୍ରରେ ସଫଳ ହେବା ସହ ଜଣେ ସଫଳ ଗୃହିଣୀ ଓ ଭଲ ମା ଟିଏ। ଆସନ୍ତୁ ତାଙ୍କ ଠାରୁ ଜାଣିବା ଝିଅର ସଠିକ ବିକାଶରେ ମା ମାନଙ୍କ ଭୂମିକା ଆଉ ମା ମାନଙ୍କ ଦାୟିତ୍ୱ କଣ ହେବା ଦରକାର। ନିବେଦିତା ମ୍ୟାଡମ୍ ନମସ୍କାର।
2: ନମସ୍କାର ମ୍ୟାଡମ୍।
1: ମ୍ୟାଡମ୍, ଆଜି ଆମେ ଆପଣଙ୍କୁ ଆମ ଆକାଶବାଣୀ ବ୍ରହ୍ମପୁରର ମହିଳାମାନ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
2: ଧନ୍ୟବାଦ।
1: ଆପଣ ତ ଜାଣିଛନ୍ତି ଆଜି ଆମ ଆଲୋଚନାର ଶୀର୍ଷକ ହେଉଛି ଝିଅର ସଠିକ ବିକାଶରେ ମାଙ୍କ ଦାୟିତ୍ୱ କଣ ହେବା ଦରକାର। ଆମେ ଯେତିକି ଜାଣିଛୁ ଆପଣ ନିଜ ଝିଅକୁ ସଠିକ ଭାବେ ଆଗକୁ ବଢ଼ାଇବାକୁ ଦେଇଛନ୍ତି, ଆତ୍ମନିର୍ଭରଶୀଳ ବି କରିପାରିଛନ୍ତି। ତ ପ୍ରଥମେ ଆମେ ଆଲୋଚନା କରିବା ଝିଅର ସଠିକ ବିକାଶ ପାଇଁ ଆମକୁ କେଉଁ ସମୟରେ ତତ୍ପର ହେବା ଦରକାର ବା ଏହା କେଉଁ ସମୟରେ ଆମେ ଆରମ୍ଭ କରିବା ଦରକାର ଜଣେ ମା ହିସାବରେ।
2: ଦେଖନ୍ତୁ, ଆମେ ହେଉଛୁ ସମାଜ ପ୍ରାଣୀ, ଆମେ ସମାଜରେ ବସବାସ କରୁଛୁ। ତ ଯେତେବେଳେ ଝିଅଟି ଜନ୍ମ ନେଇଥାଏ ସମସ୍ତଙ୍କ ମନରେ ଏଇଆ ଗୋଟେ ଭାବନା ଆସେ କି ଏହି ଝିଅଟେ ହେଇଗଲା, ପୁଅଟେ ହେଇଥିଲେ ଭଲ ହେଇଥାନ୍ତା। ସମସ୍ତଙ୍କର ଏଇ ଚିନ୍ତାଧାରା ଆସୁନାହିଁ କି ଝିଅଟି ଗୋଟିଏ ମା, ଗୋଟେ ଗୃହିଣୀ, ତା ସାଙ୍ଗେ ସାଙ୍ଗେ ସେ ଗୋଟେ ଭଲ ଝିଅ, ଗୋଟେ ବହୁ, ଏମିତି ବହୁତ ପ୍ରକାର ଭୂମିକା ବହନ କରିଥାଏ।
1: ଯଦି ପରିବାର କ୍ଷେତ୍ରକୁ ଦେଖିବା ମାନେ ପ୍ରତି କ୍ଷେତ୍ରରେ ଝିଅଟି ହିଁ ଦରକାର।
2: ଆଜ୍ଞା, ପ୍ରତି କ୍ଷେତ୍ରରେ ଝିଅର ଭୂମିକା ଅଧିକ ଥାଏ। ଯେମିତିକି ଗୋଟେ ଘରେ ଆପଣ ଦେଖିବେ ଗୋଟେ ପରିବାରରେ ଜଣେ ମା ଯଦି ନଥିବ ତାହେଲେ ତାଙ୍କ ଘରେ ସୁନା ସୁନା ଲାଗେ। ଏବେ ଦେଖନ୍ତୁ ସମାଜରେ ବି ଯେହେତୁ ଆମେ ତିନି ଭଉଣୀ, ତ ମୋ ଭଳି ଝିଅଟେ ହେଇଗଲା, ଆତ୍ମୀୟ ସ୍ୱଜନ ଯେଉଁମାନେ ଅଛନ୍ତି ସେମାନଙ୍କୁ ମାନେ ଦୁଃଖ ଲାଗେ କାଳେ ପୁଅଟେ ହେଇଥିଲେ ଗୋଟେ ଭଲ ହେଇଥାନ୍ତା। କିନ୍ତୁ ସେତେବେଳେ ମୁଁ ମୋ ନିଜରୁ ବହୁତ ଖୁସି ଅନୁଭବ କରୁଥିଲି, ଯେହେତୁ ମୁଁ ଗୋଟେ ଝିଅ ଥିଲି ଆଉ ମୋ ଭିତରେ ବହୁତ ସ୍ୱପ୍ନ ଥିଲା, ତ ମୋ ସେ ସ୍ୱପ୍ନ ଗୁଡାକ ମୋ ଝିଅ ପୂରଣ କରିବ କହିକି ମୋର ଆଶା ଥିଲା। ତ ମୁଁ ଯେତେବେଳେ ଝିଅଟାକୁ ବଢେଇବାକୁ ଆରମ୍ଭ କଲି, ତାକୁ ଭଲ ଉପଯୁକ୍ତ ଶିକ୍ଷା ଦେବା ଆରମ୍ଭ କଲି, ତ ତାକୁ ସମାଜରେ ମୁଁ ସେଇଦିନ ହିଁ ମାନେ ଗୋଟେ ଶପଥ ନେଇଯାଇଥିଲି କି ମୋ ଝିଅ ଭିତରେ ମୁଁ ଏମିତି କିଛି ଜିନିଷ ଜାଗୃତ କରିବି କି ଦିନ ଆସିଲେ ସେମାନେ କହିବେ କି ଆରେ ଦେଖ ନିବେଦିତାଙ୍କର ଝିଅ କେତେ ଭଲ, କେତେ ବହୁତ ବଡ କିଛି କାମ କରିପାରିବି, ଆମର ବି ଗୋଟେ ଝିଅ ହେଇଛି ଯାହାକି ତା ଭଳି ସିଏ ହେଇଯିବ, ତ ସିଏ ଗୋଟେ ଉଦାହରଣ ହଉ ସମସ୍ତଙ୍କ ପାଇଁ। ଏଇ ଜିନିଷକୁ ମୁଁ ଚାହିଁବିନି ଆଉ ତା ପାଇଁ ବହୁତ କରିଛି।
1: ମାନେ ଝିଅର ଜନ୍ମରୁ ହିଁ ଆପଣ ସ୍ଥିର କରି ନେଇଥିଲେ ଯେ ମୋ ଝିଅକୁ ମୁଁ ସମାଜ ଆଗରେ ଗୋଟେ ଏମିତି ମଣିଷ ବୋଲି କରି ଠିଆ କରିବି, ତାକୁ ନେଇ ସମସ୍ତେ ଗର୍ବିତ ହେବେ,
2: ଗର୍ବିତ ହେବେ। ଏବେ ବର୍ତ୍ତମାନ ଆମ ଘରେ ସେଇ ଜିନିଷ ମୁଁ ଶୁଣିବାକୁ ପାଉଛି କି ଯାହାର ବି ମୋ ଭାଇର ଗୋଟେ ଝିଅ ହେଲା, ଦୁଇଟା ଝିଅ ହେଲା, ତ ସିଏ ବି କହିଲେ କି ମୋ ଝିଅ ନା ବଦନାଳୀ, ତ ବଦନାଳୀ ଭଳି ଗୋଟେ ଝିଅ ଆମେ ବି ପାଇଲୁ, ତ ମାନେ ନିଜକୁ ନିଜକୁ ମାନେ ଖୁସି ଅନୁଭବ କରୁଛନ୍ତି କି ଆମେ ବି ଗୋଟେ ଝିଅ ପାଇଛୁ ଯାହାକି ବଦନାଳୀ ଭଳିଆ ହେଇପାରିବ,
1: ମାନେ ଖୁସି ଅଛନ୍ତି,
2: ଖୁସି ଅଛନ୍ତି, କାରଣ ସେମାନେ ମୋ ଝିଅ ଭଳି ଗୋଟେ ଝିଅ ପାଇବେ ବୋଲି କରିଛନ୍ତି।
1: ତାହେଲେ ଆପଣଙ୍କ ଝିଅ ବଦନାଳୀ କଣ କରୁଛନ୍ତି?
2: ସିଏ ପ୍ରଥମରୁ ଶିଶୁ ମନ୍ଦିର ଛାତ୍ରୀ ଥିଲା, ଶିଶୁ ମନ୍ଦିରରେ ପଢୁଥିଲା, ଇଏ ଲୋକ ପାଠକତ୍ର କରିଛି, ତାର ଏଚିଭମେଣ୍ଟ ଦେଖିବାକୁ ଗଲେ ସେ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପାଇଛି, ଗୋଲ୍ଡ ମେଡାଲ ବି ପାଇଛି। ଆଉ ଯେମିତିକି ଆମର January 26 ସାଧାରଣତନ୍ତ୍ର ଦିବସରେ ଯେତେବେଳେ ଆଦିଶିବ ପ୍ୟାରେଡ୍ ହୁଏ ଦିଲ୍ଲୀରେ, ସେଇଠି ବି ସେ ଜଣେ ପାର୍ଟିସିପେଣ୍ଟ ହେଇଥିଲା, ଆଉ ସେ ପରେଡ୍ ବି

0: ପିଏମ୍ ରେଲି ବିଜେଡି ପାର୍ଟିସିପେଟ କରିଥିଲ, ତ ତାର ବହୁତ ପ୍ରାଇଜ ଅଛି ସବୁ କ୍ଷେତ୍ରରେ। ଆପଣ କୁହନ୍ତୁ ଖେଳ ରନିଂରେ ସିଏ ଚମ୍ପିଅନ ହେଇଥିଲା, ଷ୍ଟେଟ ଲେଭେଲ ପର୍ଯ୍ୟନ୍ତ ସେ ଖେଳିଛି। ସେ ବିଜ୍ଞାନ ମେଳା ଯୋଉ ହଉଛି, ବିଜ୍ଞାନ ମେଳା ଯେ ସିଏ ବି ତାଙ୍କର ପ୍ରାନ୍ତ ପର୍ଯ୍ୟନ୍ତ ସେ ଯାଇଥିଲା। ସେ ବହୁତ ଗୀତ ବି ଗାଉଛି ଆଉ ଭଲ ନୃତ୍ୟ ବି ଭଲ କରେ, ଓଡ଼ିଶୀ ନୃତ୍ୟ ସବୁ ଭଲ କରେ। ତ ମୁଁ ତାକୁ ସବୁ ଜିନିଷରେ ହୁଏ ତ ଅଲରାଉଣ୍ଡର କହିଲି, କିନ୍ତୁ କିଛି ଜିନିଷ ସେ ଅଲରାଉଣ୍ଡର ଭାବେ କାରଣ ମୁଁ ଦୃଢ ସପୋର୍ଟ ନେଇଥିଲି ଯେବେଠୁ ସେ ଜନ୍ମ ହେଇଥିଲା ସେବେଠୁ ହିଁ ମୁଁ ଦୃଢ ସଂକଳ୍ପ କରିଥିଲି କି ମୋ ଝିଅକୁ ସବୁ ଜିନିଷ ଶିଖେଇବି। ଆଉ ସିଏ ସମସ୍ତଙ୍କ ପାଇଁ ଉଦାହରଣ ଟିକେ ହେଇପାରିଲା, ସେଇଟା ହଉଛି ମୋ ପାଇଁ ଗର୍ବ ଗୌରବର କଥା।
1: ମାନେ ଆପଣ ପୁରାପୁରି ଆତ୍ମସନ୍ତୋଷ ଅନୁଭବ କରୁଛନ୍ତି, ସେଟା ଆପଣଙ୍କ କଥାରେ ଆମେ
0: ଜାଣିପାରୁଛୁ।
1: ବନାନ୍ତ ଭବିଷ୍ୟତ ଲକ୍ଷ୍ୟ କଣ କଣ ହେବା ପାଇଁ ସେ ଚାହୁଁଛନ୍ତି?
0: ଭବିଷ୍ୟତରେ ସିଏ ଜଣେ ଦେଶ ସେବା କରିବାକୁ ଚାହୁଁଛି, ସେଥିପାଇଁ ସିଏ ସିଭିଲ ସର୍ଭିସ ଏକ୍ସାମ ପାଇଁ ପଢାପଢି କରୁଛି। ବର୍ତ୍ତମାନ ସେ ସେଇ ପୋଜିସନରେ ଗ୍ରାଜୁଏସନ କଲା, ତ ସେଥିପାଇଁ ସେ ପଢାପଢି କରୁଛି। ଭଗବାନଙ୍କର ଆଶୀର୍ବାଦ, ବଡ ଲୋକମାନଙ୍କ ଆଶୀର୍ବାଦରେ ସେ କେତେ ଦୂର ଆଗକୁ ଯାଉଛି ଦେଖିବା।
1: ନିଶ୍ଚୟ ଆମେ ବି ଭଗବାନଙ୍କ ପାଖରେ ପ୍ରାର୍ଥନା କରିବୁ, ବର୍ଣ୍ଣାଳୀ ତାଙ୍କ ଜୀବନର ଲକ୍ଷ୍ୟ ପ୍ରାପ୍ତ କରନ୍ତୁ ଆଉ ଭାରତର ସଫଳ ଦେଶ ସେବକ ଭାବେ ନିଜକୁ ପ୍ରତିଷ୍ଠିତ କରନ୍ତୁ।
0: ସ୍ୱାମୀଙ୍କର ଦେହାନ୍ତ ପରେ ମୁଁ ହିଁ ଜଣେଇଥିଲି, କେବେ ସେ ଅନୁଭବ କରିନି କି ମୋ ମା ମୋ ପାଇଁ କିଛି କରିପାରିଲେ ନାହିଁ।
1: ମାନେ ବାପା ମା ଉଭୟଙ୍କ ଦାୟିତ୍ୱକୁ ଆପଣ ପୁରା କରି
0: ଆଜ୍ଞା ପୂଜା କରିଛି ସବୁ ଜିନିଷରେ। ସେ କେବେ ଅନୁଭବ ହିଁ କରିନି ଯେ ମୋ ବାପା ଥିଲେ ଏୟା ହେଇଥାନ୍ତା, ମୋ ମା ମୋ ପାଇଁ ଏହା କିଛି କରିପାରିଲେନି। ମୋର ସାଧାରଣ ବ୍ୟବସାୟୀ ସେଇ କାମରେ ମୁଁ ନିଜକୁ ଲିପ୍ତ ରଖେ, ତା ସଙ୍ଗେ ସଙ୍ଗେ ମୁଁ ମୋ ଝିଅର ସବୁ ଜିନିଷ ମାନେ ସକାଳଠୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ସେ କଣ କଣ କୋଉ କୋଉ କାର୍ଯ୍ୟରେ ଲିପ୍ତ ରହେ ସବୁ ଗୁଡାକ ମୁଁ ତାକୁ କହିଥାଏ। ଆଉ ସେ ଯେହେତୁ ଆଜ୍ଞା ଥିଲା ସେଥିପାଇଁ ମୁଁ କିଛି କହିବିନି ଆଉ, କିନ୍ତୁ ତାକୁ ସିଏ ଯେ ସମସ୍ତଙ୍କର ଉଦାହରଣ ଯୋଉ ହେଇପାରିଲା ସେଇଥିପାଇଁ ଆମକୁ ସତରେ ବହୁତ ଗର୍ବ ଅନୁଭବ କରୁଛି।
1: ନିଶ୍ଚୟ ମ୍ୟାଡମ ଆମେ ବି ଚାହିଁବୁ ଯେ ଆପଣ କଣ କଣ ବିଷୟ ପ୍ରତି ଏମିତି ଦୃଷ୍ଟି ଦେଲେ ଯାହାଫଳରେ ବର୍ଣ୍ଣାଳୀ ଆଜି ସମସ୍ତଙ୍କ ଭିତରେ ଜଣେ ହେଇକି ଗଣ ହେଇପାରୁଛନ୍ତି। ଆମର ସତ ଭଉଣୀ ମାନଙ୍କୁ ଆପଣ ସେ ବିଷୟରେ କହିବେ ଯେ ଝିଅକୁ ଆମେ ମୁଖ୍ୟତଃ କଣ ସବୁ ଶିକ୍ଷା ଦବା ନିହାତି ଆବଶ୍ୟକ?
0: ପାଠ ପଢା ସାଙ୍ଗରେ ଆମେ ଯୋଉ ସଂସ୍କାର ଗୋଟେ ପଦ ଅଛି, ସଂସ୍କାରୀ ପ୍ରଥମେ ବନେଇବେ ସେତେବେଳେ ଯାଇକି ଆପଣ ଯାହା ବି କହିବେ ସେମାନେ ମାନିବେ। ସଂସ୍କାର ହଉଛି ବହୁତ ଜରୁରୀ। ଆଜିକାଲି ଛାତ୍ର ଛାତ୍ରୀ ମାନଙ୍କୁ ଆପଣ ଦେଖିପାରୁଥିବେ ସେମାନେ
1: କରୁଛନ୍ତି,
0: କିନ୍ତୁ ମୋ ଝିଅ ଆଧୁନିକ ସଂସ୍କୃତିକୁ ତ ଆପଣାଇଛି, କିନ୍ତୁ ତା ସହିତ ସଂସ୍କାର ପଦ୍ଧତି ହଉଛି ସଭ୍ୟତା ସଂସ୍କୃତି ଆମ ସଂସ୍କୃତି ଆମ ପରମ୍ପରାକୁ ମଧ୍ୟ ଆପଣେଇଛି, ଯାହାଦ୍ୱାରା ଆଜି ଯିଏ ବି ଦେଖିଲେ ତାକୁ ଏତିକି ତ ମନରେ ଭାବୁଛନ୍ତି ଝିଅଟି ଭାରି ଭଲ ହେଇଛି। ଆଜିକାଲି ଦେଖନ୍ତୁ ମୋବାଇଲର ଦୁନିଆ, ସବୁ ଜିନିଷ ମୋବାଇଲରେ, ପିଲାମାନେ ମୋବାଇଲକୁ ଭିତରେ ଏତେ ଲିପ୍ତ ରହନ୍ତି ଯେ ସେମାନଙ୍କର ସଂସ୍କାର ସେମାନଙ୍କର ମାନେ କିଛି ବଡ ଲୋକମାନଙ୍କ ପାଇଁ ସେମାନେ କିଛି ଉପଦେଶ ଦଉଛନ୍ତି ତାକୁ ବି ସେମାନେ ଗ୍ରହଣ କରିବା ପାଇଁ ପସନ୍ଦ ହିଁ କରୁନାହାନ୍ତି।
1: ମୂଲ୍ୟହୀନ ଲାଗେ ସେମାନଙ୍କୁ,
0: ମୂଲ୍ୟହୀନ ଲାଗେ ସେମାନଙ୍କୁ, ଆମ ଆମ ଉପଦେଶ ଗୁଡାକ ମୂଲ୍ୟହୀନ ଲାଗେ। କିନ୍ତୁ ଯେଉଁମାନେ ବାପା ମାନଙ୍କର ଉପଦେଶ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପଦେଶ ବା ଘରେ ଯେଉଁମାନେ ବଡ ଲୋକ ଅଛନ୍ତି ସେମାନଙ୍କର ଉପଦେଶକୁ ଅନୁକରଣ କଲେ ଆଉ ଯାହାକୁ ମାନିବେ ସେମାନେ ନିଶ୍ଚିତ ଭାବେ କିଛି ଗୋଟେ ଦିଗକୁ ବହୁତ ଭଲ ଦିଗକୁ ଆଗେଇବେ। ଆଉ ସେମାନେ ହିଁ ଆମେ ଯୋଉ କହୁନେ କି ବହୁତ ବ୍ରାଇଟ ଫ୍ୟୁଚର ଆସୁଛି, ସେଇଥିରେ ହିଁ ଆସେ ସେମାନଙ୍କର।
1: ଏ ପ୍ରଥମ କଥା ଆପଣ କହିଲେ ଯେ ଆମକୁ ପ୍ରଥମେ ସଂସ୍କାର ଦରକାର, ତା ସହିତ ଝିଅ ପାଖରେ ଆଉ କେହି ଗୁଣ ଯାହା ଆମକୁ ପିଲାବେଳୁ ବିକଶିତ କରିବାକୁ ହେବ?
0: ଦେଖନ୍ତୁ ଯେମିତି ଗୋଟେ ଉଦାହରଣ ଦେବି ଅକ୍ଷର ସୁନ୍ଦର, କେତେବେଳୁ ଆମେ ତାଙ୍କୁ ଅକ୍ଷର ସୁନ୍ଦର ଶିଖେଇବା, ଭଲ ଭାଷାରେ କଥାବାର୍ତ୍ତା କରିବା ଶିଖେଇବା, ସମସ୍ତଙ୍କୁ ସମ୍ମାନ ଦେବା ଶିଖେଇବା, ଆତ୍ମନିର୍ଭରଶୀଳ କିପରି ହେବା ସେଇ ଜିନିଷକୁ ଶିଖେଇବା ଝିଅ ପାଇଁ ନିହାତି ଜରୁରୀ। କାରଣ ମାନେ ସମାଜରେ ଏମିତି ଜିନିଷକୁ ଘଟିଲାଣି ଯାହାଦ୍ୱାରା କି ଆତ୍ମନିର୍ଭରଶୀଳ ହବା ବହୁତ ଜରୁରୀ,
1: ସେଲ୍ଫ କନଫିଡେନ୍ସ ଯୋଉଟା ଆମେ କହୁଛୁ ତା ବି ତା ପାଖରେ ରହିବା ଦରକାର,
0: ରହିଛି ହଁ ତା ପାଖରେ ରହିଛି, ସେଟା ମୁଁ ତାକୁ ଶିଖେଇଛି, ଯାହାଫଳରେ ବି ଆଜି କିଛି କିଛି ମାତ୍ରାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କାରଣ ସେଇଥିପାଇଁ ମାନସିକତା ଯୋଉ କାମ ସେଇଟା ଛୋଟବେଳୁ ହିଁ ଶିଖେଇବା ଦରକାର।
1: ମାନେ ଆମେ ତାଙ୍କ ଯୋଉ ସେଲ୍ଫ କନଫିଡେନ୍ସ ତାଙ୍କ ଭିତରେ ଆସିଲା ମାନେ ସେ ଯେକୌଣସି ପରିସ୍ଥିତିରେ ସାମ୍ନା କରିପାରିବେ, ଆମର ସାହାଯ୍ୟ ହେଲା
0: ଆଜ୍ଞା। ଆଉ ଯାହା

0: ଯୋଉ କଳା ଗୁଡାକ ସେମାନଙ୍କ ପାଖରେ ଅଛି ତାକୁ ତାହାର ବିକଶିତ କରିପାରିବ ଯେତେବେଳେ ସେମାନେ ଆତ୍ମନିର୍ଭରଶୀଳତା ହେବେ ଆଉ ସେମାନେ ଗୋଟେ ଦୃଢ ସଂକଳ୍ପ କରିନେବେ କି ମୋତେ କିଛି କରିବାର ଅଛି ତ ସେତେବେଳେ ଯାଇକି ଆମ ସମାଜର ବି ଉନ୍ନତି ହେବ ଆମ ଜାତିର ବି ଉନ୍ନତି ହେବ ଆମ ଦେଶର ବି ଉନ୍ନତି ହେବ
1: ମ୍ୟାଡମ କଣ କହିଲେ ବର୍ଣ୍ଣାଳୀଙ୍କ ପାଠ ପଢା କଥା ତାଙ୍କ ବାହାରେ ସେ ଯାହା ବି ଆଚିଭମେଣ୍ଟ କରିଛନ୍ତି ସେସବୁ ବିଷୟରେ ଘର କରାରେ ବର୍ଣ୍ଣାଳୀ କେତେ ସିଦ୍ଧ ହସ୍ତ ଅଛନ୍ତି ଆମେ ସେ ବିଷୟରେ ଜାଣିବାକୁ ଚାହିଁବୁ ଘର କାମରେ ସେ କେମିତି
0: ଆଜ୍ଞା ଦେଖନ୍ତୁ ଆମ ମାନେ ସମାଜରେ ଆମେ ଦେଖିବେ କି ଝିଅ ଆଉ ପୁଅ ଭିତରେ ବହୁତ ଫରକ ଥାଏ ଝିଅ ମାନେ ସାଧାରଣତଃ କଣ କରନ୍ତି ମାଙ୍କୁ ବହୁତ ସାହାଯ୍ୟ କରନ୍ତି ଯେମିତିକି ମୁଁ ତ ସବୁବେଳେ ଘରେ ରହି ମୋର କାମ ରହିକି ମୁଁ ବାହାରକୁ ଯାଏ ତ ମୋ ଝିଅ ପାଠ ପଢା ସହିତ ସେ ଘରେ ଘରେ କିଛି ରୋଷେଇ କରିବା ଏମିତିକି ମୁଁ ଗଲେ ଖାଇବା ଦେବା ବା ଘରକୁ କିଏ ଜଣେ ଆସିଲେ ତାକୁ ଭଲ ବ୍ୟବହାର ଦେଖିବା
1: ଏସବୁ ଶିକ୍ଷା ପିଲାବେଳୁ ଆପଣ ତାଙ୍କୁ ଶିକ୍ଷା ଦେଇ ଆସୁଛନ୍ତି ଏବେ ମୁଁ ଆପଣଙ୍କୁ ପଚାରିବି ଆଜି ଆମେ ଯୋଉ ଆଲୋଚନା କଲେ ଯେ ଝିଅଟିକୁ ଆମେ କିଭଳି ଭାବେ ଆତ୍ମନିର୍ଭରଶୀଳ କରେଇବା ବା ତା ଭିତରେ ସେଲ୍ଫ କନଫିଡେନ୍ସ ଆଣିବା ଏଇସବୁ କଥା ଆପଣ ଯେମିତି ନିଜ ଝିଅ ପାଇଁ କହିଲେ ମା ମାନଙ୍କୁ କୋଉ କୋଉ କ୍ଷେତ୍ରରେ ସଚେତନ ହେବା ଦରକାର
0: କଥା ତ ରହିଲା ଆମେ ପିଲାମାନଙ୍କୁ ସ୍ନେହ ଦେବା ପୁଅ ହଉ ବା ଝିଅ ହଉ ମା ଏମିତି ସ୍ନେହରେ ସେମାନଙ୍କୁ ଗଣାଏ ଯାହାଫଳରେ ସେମାନେ ଆମର ମା ଭଲ କାମ କଲେ ତାକୁ ଅନୁକରଣ କରନ୍ତି ମା ର ସବୁ ପ୍ରକାର ଉପଦେଶକୁ ମାନନ୍ତି
1: ଛୁଆମାନଙ୍କ ସହିତ ସ୍ନେହ ଆଉ ବନ୍ଧୁତ୍ୱ ଭାବ ରଖିବା
0: ରଖିବା ସବୁଠାରୁ ଅତ୍ୟଧିକ ଜରୁରୀ ସେମାନେ କାହିଁକି କାରଣ ଛୋଟବେଳୁ ଯେତେବେଳେ ଜନ୍ମ ହଉଛି ସେବେଠୁ ସେମାନେ ମା ସହିତ ସେମାନଙ୍କର ଆଟାଚମେଣ୍ଟ ଟା ବେଶୀ ରହିବ ତା ସହିତ ସେମାନେ ସେମାନଙ୍କର ସବୁ ଜିନିଷ ଯେମିତି ଚାଲିଚଳନ ଆଚାର ବ୍ୟବହାର ପାଠ ପଢା ବଡ ଲୋକଙ୍କୁ ସମ୍ମାନ ଦେବା ତା ସାଙ୍ଗେ ସାଙ୍ଗେ ଆମେ ଆମର ପରିବେଶରେ ବହୁତ ଧରଣ ରଖନ୍ତି ଯେମିତିକି ପଡୋଶୀ ତାଙ୍କ ସହିତ ଭଲ ବ୍ୟବହାର କରିବା ପଡୋଶୀରେ ପିଲାମାନଙ୍କ ସାଙ୍ଗରେ ଭଲ କଥାବାର୍ତ୍ତା କରିବା ଆଖପାଖ ଯାହା ବି ସଂସ୍ପର୍ଶରେ ଆସୁଛନ୍ତି ସେମାନେ ସେମାନଙ୍କୁ ଆଚାର ଭଲ ଆଚାର ବ୍ୟବହାର କରିବା ଭଲ ବ୍ୟବହାର ଦେଖେଇବା ଏଇସବୁ ଜିନିଷ ଗୁଡାକ ମାନେ ପିଲାମାନେ ସାଧାରଣତଃ ମା ରୁ ହିଁ ଶିଖନ୍ତି ତ ଏଇଟା ହଉଛି ମା ର ପ୍ରଥମ କର୍ତ୍ତବ୍ୟ କି ବ୍ୟବହାର ଭଲ ଶିଖେଇବା
1: ଶିଖେଇବା ଆଉ ତାଙ୍କୁ ଏକଥା ବି ଜଣେଇବା ତମକୁ ଭଲ କଥା ଯୋଉଠୁ ଯିଏ କହୁଛି ତାକୁ ଗ୍ରହଣ କର
0: ତାକୁ
1: ଗ୍ରହଣ କରନି
0: ସମାଜରେ ଆମେ ରହୁ ଯେତେବେଳେ ବହୁତ ବହୁ ଜିନିଷ ଆମ ସାମ୍ନା ଆସେ ସେଥିରେ କିଛି ଭଲ ଜିନିଷ ବି ଥାଏ କିଛି ଖରାପ ଜିନିଷ ବି ଥାଏ ଖରାପ ଜିନିଷକୁ ପିଲାମାନେ ଶୀଘ୍ର ଅନୁକରଣ କରନ୍ତି କିନ୍ତୁ ଯେତେବେଳେ ମା ସଂସ୍ପର୍ଶରେ ଆସନ୍ତି ମା ତାଙ୍କୁ ଉପଯୁକ୍ତ ଶିକ୍ଷା ଦିଏ କି ଏଇ ଜିନିଷ ଭଲ ଏଇ ଜିନିଷ ଭଲ ନାହିଁ ସେ କୁହନ୍ତି ତ ତାକୁ ସେଇଟା ହଉଛି ପିଲାମାନଙ୍କର ମାନେ ଆଗକୁ ଯିବାର ଗୋଟେ ଭଲ କଥା
1: ମ୍ୟାଡମ ଶାସ୍ତ୍ର ଅନୁସାରେ ଆମର ଅଛି ଯେ ସାଧାରଣତଃ 5 ରୁ 15 ବର୍ଷ ବୟସ ଭିତରେ ପିଲାମାନଙ୍କ ମନ ଅତି ଚଞ୍ଚଳ ଥାଏ ତ ଏଇ ସମୟରେ ସେ ବିଭିନ୍ନ ପ୍ରକାର ଆପଣ ଯୋଉ ଖରାପ କଥା କହିଲେ ସେସବୁକୁ ଶୀଘ୍ର ଗ୍ରହଣ କରନ୍ତି ଜଣେ ମା ହିସାବରେ ଏଇ ବୟସରେ ବା ସେମାନଙ୍କ ପାଠପଢା ବୟସରେ ଆମକୁ କେଉଁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିବ
0: ମୁଁ ପ୍ରଥମରୁ କହିଆସିଛି କି ଆମେ ସେମାନଙ୍କ ସାଙ୍ଗେ
1: ବନ୍ଧୁ ଭଳିଆ ରହିବା ଦରକାର
0: ବନ୍ଧୁ ଭଳିଆ ରହିବା ଦରକାର ଯାହାଫଳରେ ମାନେ କୌଣସି ଜିନିଷକୁ ଆମେ ଲୁଚିବେନି ମାଆକୁ ବି କୌଣସି ଜିନିଷ ଝିଅଟେ ହଉ ବା ପୁଅଟେ ହଉ ସେ ତା ମାଆକୁ କୌଣସି ଜିନିଷ ଲୁଚେଇବନି ମା ସେ ସବୁ ଜିନିଷ କହିବ ସେତେବେଳେ ମା ଟି ଜାଣିପାରିବ ଯେ ତାର ଛୁଆଟି କୋଉ ଜାଗାରେ ଭୁଲ କରୁଛି କୋଉ ଜାଗାରେ ଠିକ ଅଛି ସ୍କୁଲରେ ବିଦ୍ୟାଳୟକୁ ପିଲାମାନେ ଯାଆନ୍ତି ମାନେ ବହୁତ ଜିନିଷ ଶିଖନ୍ତି ବହୁତ ଭଲ ଜିନିଷ ଶିଖନ୍ତି କିଛି ଖରାପ ଜିନିଷ କି ଅନ୍ୟ ଜିନିଷ କି ଅନୁକରଣ କରନ୍ତି ସାଙ୍ଗଠିରେ ମିଶି ତ ସେମାନେ ମା ସାଙ୍ଗରେ ସେମାନେ ସେ ଜିନିଷ ଗୁଡାକ ତାଙ୍କ ନିଜର ବ୍ୟକ୍ତିଗତ କଥା ସବୁ ମା ସାଙ୍ଗରେ ହିଁ ମାକୁ ହିଁ କହିପାରନ୍ତି
1: ମା ପ୍ରଥମେ ବନ୍ଧୁ ହବା ନିହାତି ଦରକାର
0: ବନ୍ଧୁ ହବା ନିହାତି ଦରକାର
1: ମ୍ୟାଡମ ଆପଣ ତ ଜଣେ ସଫଳ ମା ହେଇପାରିଛନ୍ତି ନିଜ ଝିଅଙ୍କ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଚେଷ୍ଟା କରିବେ ଆଉ ସେଥିରେ ପୁରା ଆପଣ ସଫଳ ହେଇଛନ୍ତି ତ ବର୍ତ୍ତମାନ ଆପଣ ଆମ ଶ୍ରୋତା ଭଉଣୀ ମାନଙ୍କୁ କୁହନ୍ତୁ ସେମାନେ କଣ କରିବା ଦରକାର ଜଣେ ମା ହିସାବରେ ସେମାନଙ୍କୁ ଆପଣ କଣ ସନ୍ଦେଶ ଦେବା ପାଇଁ ଚାହିଁବେ ବା ସମାଜକୁ କଣ ମେସେଜ ଦେବା ପାଇଁ ଚାହିଁବେ
0: ମୁଁ ମା ହିସାବରେ କହିବି କି ସବୁ ପିଲାମାନଙ୍କ ପାଖରେ କିଛି କିଛି ଭଲ ଗୁଣ ଥାଏ ତ ମା ହିସାବରେ ଆମେ ଆମ ପିଲାମାନଙ୍କ ଭିତରେ କୋଉ କୋଉ ଭଲ ଗୁଣ ଅଛି ତ ମା ସେଇଟାକୁ ପ୍ରଥମେ ନିଜେ ଗ୍ରହଣ କରିବା ଦରକାର ଗ୍ରହଣ କରିକି ତାଙ୍କ ପିଲାଙ୍କୁ ସେଇଥିରେ ସେମାନଙ୍କୁ ଏତେ ଇନଭଲ୍ଭମେଣ୍ଟ କରିଦେଇଥିବେ ଯେ ଯାହାଫଳରେ ତା ଗୁଣ ଯାଉଛି ତାର ବିକଶିତ ହେଇପାରିବ

0: ବହୁତ ବହୁତ ଧନ୍ୟବାଦ ମ୍ୟାଡମ। ଆଜି ଆମେ ଆମ ଶ୍ରୋତା ଭଉଣୀ ମଧ୍ୟ ଏ କଥା କହିବା, ନିବେଦିତା ଭଉଣୀ ଯେଭଳି ଭାବେ ନିଜ ଝିଅକୁ ବଡ କରିବା ପାଇଁ ଚେଷ୍ଟା କରିଛନ୍ତି ସେମାନେ ମଧ୍ୟ ସେଭଳି ଚେଷ୍ଟା କରନ୍ତୁ। ପ୍ରଥମେ ନିଜ ଛୁଆ ସହିତ ବନ୍ଧୁତ୍ୱ ବ୍ୟବହାର କରନ୍ତୁ, ଆଉ ତା ପାଖରେ ଥିବା ଭଲ ଗୁଣକୁ ବିକଶିତ ହେବା ଦିଅନ୍ତୁ, ତଥା ଖରାପ ଲୋକଙ୍କ ଠାରୁ ଖରାପ କାମ ଠାରୁ ତାକୁ ଦୂରେଇ ରଖନ୍ତୁ। ତେବେ ଯାଇ ଆମ ଝିଅ ନିଜେ ନିଜ ଉପରେ ବିଶ୍ୱାସ ଆଣିପାରିବ, ତାର ଆତ୍ମବିଶ୍ୱାସ ଆସିବ, ସେ ଆତ୍ମନିର୍ଭରଶୀଳ ହୋଇପାରିବ, ଆଉ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିବ। ଆଜିର ଆଲୋଚନାରେ ଆପଣ ଅଂଶଗ୍ରହଣ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଶ୍ରୋତା ଭଉଣୀ, ବର୍ଣ୍ଣାଳୀଙ୍କ ମାଙ୍କ ଠାରୁ ତ ମାଙ୍କ ଗୁରୁ ଦାୟିତ୍ୱ କଥା ଆପଣ ବୁଝିଲେ। ଏହାକୁ ହୃଦୟଙ୍ଗମ କରି ଆପଣ ଯେତେବେଳେ ନିଜ ଝିଅକୁ ସଠିକ୍ ଭାବେ ଗଢ଼ି ତୋଳି ସମାଜ ଆଜ୍ଞାରେ ଯୋଗ୍ୟ କରି ଠିଆ କରାଇବେ, ସେତେବେଳେ ଏହି ସମାଜ ତାର ରୂପ ଗୁଣରେ ମୁଗ୍ଧ ହୋଇ ସତତ କଣ୍ଠରେ କହିବ।
2: ନମସ୍କାର।

0: କେବଳ ମାନସିକ ସ୍ତରରେ ନୁହେଁ, ଶାରୀରିକ ସ୍ତରରେ ବି ତାକୁ ସୁସ୍ଥ କରି ଗଢ଼ି ତୋଳିବାକୁ ହେବ। ଖାସ କରି କିଶୋରୀ ଅବସ୍ଥାରେ ଏହି ଯତ୍ନ ଅଧିକ ଆବଶ୍ୟକ, କାରଣ ଏ ସମୟରେ ଝିଅମାନଙ୍କ ଶରୀର ଓ ମାନସିକତାରେ ଅନେକ ପରିବର୍ତ୍ତନ ଆସିଥାଏ। ତେଣୁ ଧ୍ୟାନ ରଖନ୍ତୁ ଓ ତା'ର ଆବଶ୍ୟକତା ଅନୁସାରେ ତାକୁ ସୁଷମ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଶ୍ରୋତା ଭଉଣୀ, ଏହି ସମୟରେ କିଶୋରୀମାନଙ୍କର ବଢ଼ିବାର ବୟସ ଓ ସେମାନଙ୍କର ଋତୁସ୍ରାବ ଆସିବାର ସମୟ, ତେଣୁ ସେମାନଙ୍କୁ ଏ ସମୟରେ ସଠିକ୍ ଖାଦ୍ୟ ମିଳିବା ନିହାତି ଆବଶ୍ୟକ। ଆଉ ସେହି ଖାଦ୍ୟ ମଧ୍ୟରେ ସ୍ନେହସାର, ଶ୍ୱେତସାର, ପୁଷ୍ଟିସାର ସହ ଲହୁସାର, ଖଣିଜ ପଦାର୍ଥର ସମ ପରିମାଣ ରହିବା ନିହାତି ଆବଶ୍ୟକ। ଶ୍ରୋତା ଭଉଣୀ, ଏ ସମୟରେ ସେମାନଙ୍କୁ ପୁଷ୍ଟି ଓ ସନ୍ତୁଳିତ ଖାଦ୍ୟର ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ମଞ୍ଜି ଜାତୀୟ ଖାଦ୍ୟ, ଡାଲି ଜାତୀୟ ଖାଦ୍ୟ, ଶସ୍ୟ ଜାତୀୟ ଖାଦ୍ୟ, ଦୁଗ୍ଧ ଜାତୀୟ ଖାଦ୍ୟ, ଫଳ, ମାଂସ, ଅଣ୍ଡା, ଛୁଇଁ ବା ଶିମ୍ବ ଜାତୀୟ ଖାଦ୍ୟ ଓ ସାମୁଦ୍ରିକ ଖାଦ୍ୟ ଦେବା ନିହାତି ଆବଶ୍ୟକ। ତା ସହିତ ବିଭିନ୍ନ ପ୍ରକାର ନଟ୍ସ ବା ବାଦାମ, କାଜୁ, ଅଖରୋଟ ଭଳି ଖାଦ୍ୟ ମଧ୍ୟ ତାଙ୍କ ପାଇଁ ଖୁବ୍ ଉପକାରୀ। ଶ୍ରୋତା ଭଉଣୀ, ଯେହେତୁ ଏ ସମୟରେ କିଶୋରୀମାନଙ୍କ ଋତୁସ୍ରାବ ଆରମ୍ଭ ହୁଏ, ତେଣୁ ତାଙ୍କ ଶରୀରରେ ଆଇରନ୍ ବା ଲହୁସାର ରହିବା ନିହାତି ଆବଶ୍ୟକ। ତାକୁ ଆଖି ଆଗରେ ରଖି ଆପଣ ଆପଣଙ୍କ ଖାଦ୍ୟ ତାଲିକା ପ୍ରସ୍ତୁତ କରିପାରିବେ। ଆପଣମାନେ ଭାବୁଥିବେ ଏତେ ଗୁଡ଼ାଏ ଖାଦ୍ୟ ଆମେ କେଉଁଠୁ ବା ପାଇବୁ, ଏହା କିଛି ବଡ଼ କଥା ନୁହେଁ। ଆମ ଆଖପାଖରୁ ଆମେ ଏସବୁ ଖାଦ୍ୟ ଖୁବ୍ ସହଜରେ ପାଇପାରିବା। ବିଭିନ୍ନ ପ୍ରକାର ସବୁଜ ପନିପରିବା, ଘରେ ଥିବା ଆମର ଚାଉଳ, ଗହମ, ମାଣ୍ଡିଆ, ବାଜରା, ମୁଗ, ବିରି, କାଜୁ, କିସମିସ, ତାହା ଛଡ଼ା ଫଳ, ମାଛ, ମାଂସ, ଅଣ୍ଡା, ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଖାଦ୍ୟ ଆମକୁ ସହଜରେ ମିଳିଯାଇଥାଏ। ତେଣୁ ପ୍ରତିଦିନ ସବୁଥିରୁ କିଛି କିଛି ଖାଦ୍ୟ ସେମାନଙ୍କୁ ଦେବା ଦରକାର। ସଠିକ୍ ପୋଷକ ତତ୍ତ୍ୱ ପାଇଲେ ଓ ମାନସିକ ସ୍ତରରେ ନିଜକୁ ସେ ଦୃଢ଼ କରିପାରିଲେ ନା ସେ ହୋଇପାରିବ ସ୍ୱୟଂ ସମ୍ପୂର୍ଣ୍ଣା ନାରୀଟିଏ, ଆଉ ଯିଏ ଗଢ଼ିପାରିବ ଆମ ଦେଶର ଭବିଷ୍ୟ। ଦେଖନ୍ତୁ ନା ଶ୍ରୋତା ଭଉଣୀ, ଆପଣଙ୍କ ସହ ଗପୁ ଗପୁ ଆଜି ଆମ କାର୍ଯ୍ୟକ୍ରମ ସରିବାର ସମୟ ବି ପାଖେଇ ଆସିଲାଣି। ଆମକୁ ତ ବିଦାୟ ନେବାକୁ ହେବ। ତେବେ ଆଗାମୀ କାର୍ଯ୍ୟକ୍ରମରେ ପୁଣି କିଛି ନୂଆ ନୂଆ କଥା ଓ ତଥ୍ୟ ସହ ଆପଣଙ୍କ ସହ ସାକ୍ଷାତ ହେବ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।
1: ଶ୍ରୋତାମାନେ ଶୁଣିଲେ ମହିଳା ମହା କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ଚନ୍ଦ ମିଶ୍ର।
2: आप टेलीलॉ के माध्यम से न सिर्फ घर बैठे मुफ्त कानूनी सलाह ले सकते हैं, बल्कि अनुभवी वकीलों से कोर्ट की कानूनी सहायता भी पा सकते हैं।
3: डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉग इन करें www.tele-law.in या अपने नजदीकी CSE सेंटर से संपर्क करें। न्याय विभाग, भारत सरकार द्वारा जनहित जारी।
4: अरे मिस्टर अय्यर, आपका घर तो 1970s बना है ना, आज भी इतना स्ट्रॉन्ग ऐसे है?
5: सिंपल है, तब भी भरोसा था और आज भी है। चेट्टीनाड सीमेंट पर
6: मजबूती जो सालों नहीं पीढ़ियों तक चले। चेट्टीनाड सीमेंट का सुपर ग्रेड सीमेंट 64 सालों की बुनियाद के साथ। चेट्टीनाड सीमेंट, द परफेक्ट कंक्रीट चॉइस।
7: वीडियो लाइक करबा पे टंका मिलबो, सो इजी फसिला।
8: अजणा लिंक उपरे क्लिक करंग नाही। आरबीआई कहे
9: सचेतन हुंतु, सतर्क हुंतु।
10: अच्छा दास बाबू, आपनको घरटा 1970 रे तयारी राइट हेले ए पर्यंत एते स्ट्रांग केमि अछि?
11: अरे एटा एकदम सिंपल एवं सहीथि पई मु सतेबेले मोर विश्वास कितली एवं आजि मदो चेटिनाड सिमेंट उपरे
12: शक्ति जहां वर्ष वर्ष रुहे बरग पीढ़ी पाई रही थाए। चेटिनाड सिमेंट सुपर ग्रेड सिमेंट 64 वर्षर दृढ़ मूल दुआ। चेटिनाड सिमेंट, द परफेक्ट कंक्रीट चॉइस।
13: सावित्री, मो ऑफिस जाउ छी।
14: निया ए मास इलेक्ट्रिक बिल भरि दबो।
13: बाप रे, ଏତେ ଟଙ୍କା?
14: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦେବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
13: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
14: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
15: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ।

ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଚକି ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ସମୟ ବର୍ତ୍ତମାନ ଦିନ 12 PM ପ୍ରଚାର କରୁଛୁ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷା ତ୍ରୁଟି ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ବର୍ଷ ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ନୂଆଦିଲ୍ଲୀରେ ଆସନ୍ତାକାଲି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ଏହି ବୈଠକରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବୈଦେଶିକ ମନ୍ତ୍ରୀମାନେ କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି କରିବା, ପୂର୍ବ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ସମୀକ୍ଷା ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକୃତିର ଅସୀମ କୃପା, ସୂର୍ଯ୍ୟଦେବଙ୍କ ଶକ୍ତି ଏବଂ ବର୍ଷାର ପବିତ୍ର ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଏବଂ ସୌଭାଗ୍ୟରେ ସମୃଦ୍ଧ କରୁ ବୋଲି କାମନା କରିଛନ୍ତି। ଏକ ସଂସ୍କୃତ ଶ୍ଳୋକକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୃଥିବୀ ସର୍ବଦା ସବୁଜ ଏବଂ ସମୃଦ୍ଧ ରହିବ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ତ୍ରୁଟି ଦେଖାଦେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଜାତୀୟ ପରୀକ୍ଷଣ ସଂସ୍ଥା NTA ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଘଟଣାରୁ କିଛି ଶିକ୍ଷା ପାଇନାହିଁ। ବିଚାରପତି ଜଷ୍ଟିସ୍ PS ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଜାତୀୟ ପରୀକ୍ଷଣ ସଂସ୍ଥା NTA ଏବଂ CBIକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ପରିବର୍ତ୍ତେ ଅନ୍ୟ କୌଣସି ଦୃଢ଼ ଏବଂ ସ୍ୱୟଂଶାସିତ ସଂସ୍ଥା ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଲାଗି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି 3 ପ୍ରମୁଖ ସଂସ୍ଥାକୁ ଜବାବ ଦାଖଲ ଲାଗି କହିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା NTAକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଇସ୍ରୋ ଅଧ୍ୟକ୍ଷ KRadhakrishnanଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଦିଆଯାଇଥିବା

ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଦେଶ ବିପ୍ଳବୀ ରାସବିହାରୀ ବୋଷ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତିପ୍ରେମକୁ ମନେ ରଖିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଏବଂ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଘରୋଇ ଅର୍ଥନୀତି ସ୍ଥିର ରହିଛି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବିର 37ତମ ବାର୍ଷିକୀ ପାଳନ ଅବସରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି, ଡିଜେଲ ଏବଂ ପେଟ୍ରୋଲ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ଯୋଗୁଁ 1,00,000 କୋଟି ଟଙ୍କାର ରାଜସ୍ୱ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ସୁନାର ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନର ସର୍ବୋଚ୍ଚ ନେତା ମୁସ୍ତଫା ଖାମେନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି, ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁସ୍ତଫା ଖାମେନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି, ଯାହାଫଳରେ ଇରାନ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି, ଇରାନ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ ଅପରେସନ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲର ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଆକ୍ରମଣରେ ମୁଜତବା ଖାମେନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95.20 ପଇସାକୁ ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି। ଏହି ବିଲ୍ ବହୁ ବିବାହକୁ ନିଷିଦ୍ଧ କରିବା ସହ ଲିଭ୍ ଇନ୍ ସମ୍ପର୍କ ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବ। ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ। ବିଧେୟକରେ ବିବାହ ନିମନ୍ତେ ସର୍ବନିମ୍ନ ପୁରୁଷଙ୍କ ପାଇଁ 21 ବର୍ଷ ଏବଂ ମହିଳାଙ୍କ ପାଇଁ 18 ବର୍ଷ ବୟସ ବ୍ୟବସ୍ଥା ରହିଛି ଏବଂ ବହୁ ବିବାହକୁ ନିଷିଦ୍ଧ କରାଯାଇଛି। ବିଧେୟକରେ ବିବାହ ଏବଂ ଛାଡ଼ପତ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି, ଯାହାଫଳରେ ଭରଣପୋଷଣ, ଉତ୍ତରାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସଂହିତା ଆସାମ ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। ସିବିଏସ୍ଇର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ 2 ଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକାରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରୀ ଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ଚରଣ ହେମ୍ରମ ଓ ମହେନ୍ଦ୍ର କୁମାର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ସ୍ନାତକ ପାଠ୍ୟକ୍ରମ ପାଇଁ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2024 ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସର

0: ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାରଳା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ବ୍ୟାପକ କରିବା ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ପୁଣ୍ୟତିଥି ପାଳନ କରାଯାଇଛି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍କୃତିଚାରଣ କରାଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ, ସୁଦୃଢ଼ ଓ ଅତ୍ୟାଧୁନିକ କରିବା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପରିସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି। 32 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରେକ୍ଷାଳୟରେ 450 ଆସନ ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ, ଗଣତାନ୍ତ୍ରିକ କେନ୍ଦ୍ରୀକରଣ, ସୁଶାସନ ଦିଗରେ ଏହି ପ୍ରେକ୍ଷାଳୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ବିଶ୍ୱବ୍ୟାପୀ ବହୁଳକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ ହେଉଥିବା ନେଇ ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଅନିୟମିତ ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ଚାପପୂର୍ଣ୍ଣ ଜୀବନ ଏହି ରୋଗ ବୃଦ୍ଧିର ମୁଖ୍ୟ କାରଣ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି, ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀରର ତାପମାତ୍ରାକୁ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ଭାରତର ପ୍ରାୟ 42% ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ଆଜିର ଦିନରେ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଗର୍ଭାବସ୍ଥା, ବଂଶଗତ କାରଣ, ଆୟୋଜିନ୍ର ଅଭାବ, ମାନସିକ ଚାପ, ଅନ୍ୟାନ୍ୟ ହରମୋନ୍ ଅସନ୍ତୁଳନ ଏହାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଏ। ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଆୟୋଡିନ୍ଯୁକ୍ତ ଲୁଣର ବ୍ୟବହାର ଥାଇରଏଡ୍ ରୋଗ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କଟକ ବଡ ମେଡିକାଲର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ଆଜି ୱାର୍ଲଡ ଥାଇରଏଡ୍ ଆୱାରନେସ୍ ଡେ, ଏଇ ଯୋଉ ସଚେତନତା ଦିବସ ବାର୍ତ୍ତା ହେଲା, ଥାଇରଏଡ୍ ଗୋଟାଏ ଅନକମନ ଡିଜିଜ୍ ନୁହେଁ। ସ୍ତ୍ରୀ ଲୋକଙ୍କର ସଂଖ୍ୟା ପୁରୁଷ ଲୋକମାନଙ୍କଠୁ ପାଖାପାଖି 3 ଗୁଣ। ଯଦି ଆପଣ ଜଣେ ଥାଇରଏଡ୍ ରୋଗ ଥିବା ପରିବାର ଜନ୍ମଗ୍ରହଣ କରିଛନ୍ତି, ତାହେଲେ ନିହାତି ଭାବରେ ଥାଇରଏଡ୍ ପରୀକ୍ଷା କରାଇ ନେବା ଦରକାର। ଯଦି ବାହାରିଲା, ଜୀବନସାରା ଔଷଧ ଖାଇ ତାକୁ ନିୟନ୍ତ୍ରଣ ରଖିବା ଦରକାର। କାହିଁକିନା ଯଦି ଥାଇରଏଡ୍କୁ ଆମେ ନିୟନ୍ତ୍ରଣ ରଖିବାନି, ତାହେଲେ ତାହା ବିଭିନ୍ନ କମ୍ପ୍ଲିକେସନ୍ସ ଦେଇ ଗତି କରେ।
1: ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥର ଗରଗରା ବିନ୍ଧ କାର୍ଯ୍ୟ ସହିତ 14 ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି 5 ଦଣ୍ଡାର 4 ପଟ କାର୍ଯ୍ୟ ଅନୁକୂଳ ପୂଜା ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳା ପାର୍ଶ୍ୱରେ କରତି ସେବକମାନେ ପୋଲ ଗୟଳର ଚିର କାର୍ଯ୍ୟ ଜାରି ରଖିଛନ୍ତି। ରୂପକା ସେବକମାନେ ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇ ସହିତ ଅଳଙ୍କାର ପକା କାର୍ଯ୍ୟ ଶେଷ କରି 3 ରଥର 8 କୋଟି ଶେଖାଇ ତୀଖ ଗୁଜଗୁଡ଼ିକରେ ସିଂହ ବରାଳ ରୂପ ଖୋଦେଇ କରୁଛନ୍ତି। ଦୋଳବିରି ଅସ୍ଥାୟୀ କମାଶାଳରେ ଓଝା ସେବକମାନେ ରଥର ଦଣ୍ଡା ଓ ଅଖକୁ ସଂଯୋଗ କାର୍ଯ୍ୟ କରୁଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ପଇସା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅର୍ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିରରେ 27ଟି ଅଭିଯୋଗର ଶୁଣାଣି ହୋଇଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 10 ଜଣଙ୍କୁ ମଧୁ

ସବୁ ପେନ୍ସନ୍ ସହାୟତା କାର୍ଡ ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ତୋଦୟ ଗୃହ ଯୋଜନାରେ 6 ଜଣ ହିତାଧିକାରୀଙ୍କୁ ପ୍ରୋହାହନ ରାଶି ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ରାଣା ଯୋଗଦେଇ 68 ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମଳା ବ୍ଲକ ପଲାସଗୁରା ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପଞ୍ଜୀକୃତ 60 ଅଭିଯୋଗ ମଧ୍ୟରୁ 23 ତ୍ୱରିତ ସମାଧାନ କରିଛନ୍ତି। 10 ଜଣ ବୟସ୍କ ହିତାଧିକାରୀ ଓ ବିଧବାଙ୍କୁ ନୂତନ ମାସିକ ଭତ୍ତା କାର୍ଡ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 68 ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟର 7 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲୀପ ରାଉତରାୟ 15 ଅଭିଯୋଗର ଶୁଣାଣି କରିଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 16 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ପାଲା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳିକୁ ନେଇ 16 ଜିଲ୍ଲାକୁ

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଶୁଣିଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 5:00 ସ୍ୱାଗତ କରୁଛୁ ଆଜିର ଆମର ସାନ୍ଧ୍ୟ ପ୍ରସାରଣକୁ। ଶ୍ରୋତାବନ୍ଧୁ ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ଏବଂ ତାଛଡ଼ା ଆକାଶବାଣୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ବର୍ତ୍ତମାନ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 5:30 ଶୁଣିବା ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା। ଉପସ୍ଥାପନରେ ଅଛନ୍ତି ଜ୍ୟୋତି କୁମାରୀ ବେହେରା।

0: ବନ୍ଧୁ, ରେଡ଼ିଓ ସହିତ ଆମର ଯେଉଁ ଆତ୍ମୀୟତା ଅଛି, ଆମର ଯେଉଁ ସ୍ମୃତି ଅଛି, ଆମର ଯେଉଁ ଭଲ ପାଇବା ଅଛି, ତାହା ବର୍ତ୍ତମାନ 90 ବର୍ଷ ପୂର୍ଣ୍ଣ ହୋଇଯାଇଛି। ରେଡ଼ିଓର ଏହି 90 ବର୍ଷ ଯାତ୍ରା କେବଳ ସମୟର ଗଣନା ନୁହେଁ, ଏହା ହେଉଛି ଲକ୍ଷ ଲକ୍ଷ ଲୋକଙ୍କର ଭାବନା, ସ୍ମୃତି ଓ ଆତ୍ମୀୟତାର ଯାତ୍ରା। ରେଡ଼ିଓ କେବଳ ଗୋଟିଏ ମେସିନ୍ ନୁହେଁ, ଏହା ଆମ ଘରର ଜଣେ ସଦସ୍ୟ ପରି, ଯାହା ସ୍ୱର ସହିତ ଯୋଡ଼ି ହୋଇରହିଛି ଅନେକ ଅମଳିନ ମୁହୂର୍ତ୍ତ। ଆଜି ମଧ୍ୟ ଅନେକ ଲୋକଙ୍କ ମନରେ ରହିଛି ସେହି ପୁରୁଣା ଦିନର ସ୍ମୃତି, ସକାଳର ଭକ୍ତି ସଙ୍ଗୀତ, ସନ୍ଧ୍ୟାର କାର୍ଯ୍ୟକ୍ରମ କିମ୍ବା ପ୍ରିୟ ଘୋଷକଙ୍କ ସ୍ୱର। ଚାଲନ୍ତୁ ଶୁଣିବା ଆମର ଶ୍ରୋତବନ୍ଧୁମାନଙ୍କ ମନରେ ରହିଥିବା ସେହି ଅନୁଭବ ଓ ଅମୂଲ୍ୟ ସ୍ମୃତି ଗୁଡ଼ିକୁ ତାଙ୍କରି ଭାଷାରେ। ନମସ୍କାର ସାର୍, ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ନିଜର ପରିଚୟ ପ୍ରଦାନ କରନ୍ତୁ।
1: ମୁଁ କିରଣ କୁମାର ପଣ୍ଡା।
2: ଜୟ ଜଗନ୍ନାଥର ବାର୍ତ୍ତା ସହ।

0: ଏଗାରଟା ବେଳେ ବନ୍ଦ ହୁଏ, ସେତେବେଳେ ବନ୍ଦ କରନ୍ତି, ପୁଣି ଯେତେବେଳେ ସନ୍ଧ୍ୟା 5ଟା ବେଳେ ବୋଧେ ଓପନ୍ ହୁଏ, ପୁଣି ରାତି କିଛି କଥା କିଛି ରାତି 11ଟାରେ ସରେ, ସେତେବେଳେ ପର୍ଯ୍ୟନ୍ତ ପୁରା ଘରେ ଏବେ ପର୍ଯ୍ୟନ୍ତ ଏମିତି ଆଗରୁ ବାଜୁଥିଲା, ଏବେ ପର୍ଯ୍ୟନ୍ତ ରେଡିଓ କଣ୍ଟିନ୍ୟୁ ଘରେ ବାଜେ। ମୁଁ ତ ଶୁଣେ, ମା ତ ପୁରା ରେଡିଓର ଫେଭରେଟ୍, ମାନେ ସେ ଆଉ କୌଣସି ଜିନିଷ ଲଗାନ୍ତିନି, ଆମ ଟିଭି ବା ମୋବାଇଲ ଯେଉଁ ଚାଲିଥିବ ସେଟା ରେଡିଓ ନିହାତି ଚାଲିଥିବ।
1: ଯେମିତି ଆପଣ ଜାଣିଥିବେ ରେଡିଓ ବହୁତ ପୁରାତନ ସମୟରେ ବ୍ୟବହାର ହୁଏ, କିନ୍ତୁ ଆମ ଘରେ ଆମ ଗ୍ରାମରେ ମୋର ଗୋସେଇ ବାବା ଡକ୍ଟର ଥାନ୍ତି, ହୋମିଓପାଥିକ ଡକ୍ଟର, ସିଏ ସବୁବେଳେ ରେଡିଓର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ପାଆନ୍ତି। କାଳକ୍ରମେ କୋଣାର୍କ କବାଟ ଲାଗିଥିବା ଟିଭି ଆସିଲା, କିନ୍ତୁ ତା ପୂର୍ବରୁ ରେଡିଓ ସମସ୍ତେ ଶୁଣନ୍ତି। ତ ମୁଁ ଜନ୍ମ ହେବା ପରେ ପରେ ମୁଁ ଯେତେବେଳେ ଠାରୁ ବୁଦ୍ଧି ଜାଣିଲି, ମୁଁ ସେତେବେଳେ ଠାରୁ ଆମ ଗ୍ରାମରେ ରେଡିଓ ଦେଖିଛି, ପାଖାପାଖି 30-35 ବର୍ଷ ତଳର କଥା ମୁଁ କହୁଛି। ତ ରେଡିଓ ସହିତ ବହୁତ ପୁରୁଣା ସମ୍ପର୍କ ବୋଲି କହିଲେ ଅତ୍ୟୁକ୍ତି ହେବନି।
2: ମୁଁ ଶୁଣିକି ପ୍ରାୟ 30-40 ବର୍ଷ ହବ।
3: ରେଡିଓ ତ ମ୍ୟାଡ଼ାମ ଆମର ଜନ୍ମ ଆଉ ଜ୍ଞାନ ଆସିବାଠୁ ଆମେ ଶୁଣି ଆସୁଛୁ, କାରଣ ଆମେ ରେଡିଓ ସହିତ ଜଡ଼ିତ ରହିଛୁ ଆମର ବ୍ୟବସାୟରେ। ମୋ ବାପା ରେଡିଓର ହିଁ ସବୁଠୁ ବଡ ବିଜନେସମ୍ୟାନ ଥିଲେ, ସବୁଆଡେ ଆମେ ଫେମସ ଅଛୁ।
4: ଆପଣଙ୍କ ଘରେ ସବୁଠୁ ଅଧିକ ରେଡିଓ କିଏ ଶୁଣନ୍ତି?
2: ନିଜେ ଶୁଣୁଛୁ ଅଧିକ।
1: ଦେଖନ୍ତୁ ସେ ସମୟ ଗ୍ରାମର ଯଦି ଚିତ୍ର ଆମେ ମନକୁ ଆଣିବା ବୋଲେ ଚାଳ ଘର, ଉଚ୍ଚ ପିଣ୍ଡା, ଏତେ ବିଦ୍ୟୁତ ସରବରାହ ନଥାଏ, ରାତିରେ ଲଣ୍ଠନ ଲାଗେ। ତ ସେ ସମୟରେ ମୋର ମନେ ଅଛି, ମୋର ବାବା ଯେତେବେଳେ ମୋର ଦଦେଇଙ୍କ ବାହାଘରେ ଯାଇଥିଲେ, ସେତେବେଳେ ସେ ରେଡିଓ ଟିଏ ଧରି ଯାଇଥିଲେ। କାହିଁକିନା ସେତେବେଳେ ଯିଏ ରେଡିଓ ଟିଏ କିମ୍ବା ସାଇକେଲ ଟିଏ ଏମିତି ଧରନ୍ତି, ସେମାନଙ୍କୁ ଧନୀ ଲୋକରେ ପରିଗଣିତ କରାଯାଏ, ଆଉ ଆମର ଡାକ୍ତର ଘର ଥିଲୁ। ତ ମୋର ମନେ ପଡୁଛି ଯେ ବହୁତ ପୁରୁଣା ଦିନ, ଯୋଉ ଏତେ ଦିନ ତଳର କଥା, ଯୋଉଟା କି ଆଜିକାଲି ସିନା ମଣିଷ ମାନେ ମୋବାଇଲରେ ମାତିକି ବହୁତ ଆଗକୁ ଗଲାଣି ଦୁନିଆ, କିନ୍ତୁ ସେତେବେଳେ ରେଡିଓ ଛଡା ଆଉ କିଛି ସାଧନ ନଥିଲା ମନୋରଞ୍ଜନର, ଯୋଉଠି ଆମେ ଗୀତ ନାଚ ଭଳି ପାରିପାର୍ଶ୍ୱିକ ଜିନିଷର ସଂସ୍ପର୍ଶରେ ଆସିପାରୁଥିଲେ, ତ ସାମୂହିକ ଭାବରେ ଶୁଣିବାର। କାହିଁକିନା ରେଡିଓ ଟିଏ କାହା କାହା ଘରେ ଥିବ, ତ ଯେତେବେଳେ ତାର ଗୋଟେ କାର୍ଯ୍ୟକ୍ରମ ଦେବ, ସେଇ ସମୟରେ ଗୋଟିଏ ଘରର ପିଡ଼ାରେ କିମ୍ବା ଚଉତରେ କିମ୍ବା ଅଗଣାରେ ଲୋକମାନେ ମିଳିତ ଭାବରେ ରେଡିଓ ଶୁଣିବାର ଆମେ ଦେଖିଛୁ, ସୁଚକ୍ଷରେ ଦେଖିଛୁ।
4: ପୁରୁଣା ସମୟରେ ପରିବାର ସହିତ ବସିକି ରେଡିଓ ଶୁଣିବାର କଣ କିଛି ଅନୁଭୂତି ଅଛି ପୁରା କହୁନାହାନ୍ତି?
0: ମୁଁ ବି ଶୁଣେ, ଏମିତି ନାଇଁ କି ମା ଶୁଣନ୍ତି, ମତେ ବି ବହୁତ ଭଲ ଲାଗେ। ଯୋଉଟା କି ଆପଣ ଜାଣିଥିବେ ରେଡିଓରେ କିଷାନ ବାଣୀ କାର୍ଯ୍ୟକ୍ରମର ଭଲ ଭଲ କିଷାନ ଉପରେ, ଯେମିତି ଚାଷ ଉପରେ, କାରଣ ମୁଁ ଟିକେ ଚାଷୀ ପ୍ରିୟ, ଜୈବିକ ସାର ଉପରେ କିପରି ଆମେ ଚାଷ କରିବା ସେ ଉପରେ ମତେ ଇଣ୍ଟରେଷ୍ଟ ବୋଲି ମୁଁ ଟିକେ ଅଧିକ ଶୁଣେ। ତା ସହିତ ଆପଣଙ୍କର ହେଲେ ଡକ୍ଟର କାର୍ଯ୍ୟକ୍ରମ ଗୋଟେ ଭଲ ଲାଗେ, ଯୁବବାଣୀ ସେଇଟା ଗୋଟେ ବହୁତ ବଢିଆ ଲାଗେ, ବହୁତ ଯୁବଙ୍କର ବହୁତ କିଛି ଅଲଗା ଅଲଗା କଥା ବହୁତ ଶୁଣିବା ପାଇଁ ମଜା ଲାଗିଥାଏ। ଆଉ ସବୁ ସମସ୍ତଙ୍କର ପ୍ରିୟ ଯେମିତିକି ରାତିରେ ଦୁଏ କିଛି କଥା କିଛି ଗୀତ, ଆଉ ସେଇଟା ସମସ୍ତ ମାନେ ଯେତେ ବି ଆପଣ ଥିବେ ମନ ଖରାପ ଥାଉ ଯାହା ବି ଥାଉ, ସେଇଟା ଶୁଣିବା ପାଇଁ ବହୁତ ଇଣ୍ଟରେଷ୍ଟ ଲାଗେ, କାରଣ ବିଭିନ୍ନ ଜାଗାରେ ଆମେ ଗୋଟେ ଜାଗାରେ ବସି ବିଭିନ୍ନ ଅଞ୍ଚଳର ଲୋକଙ୍କ ସହିତ ଆମେ ଜାଣିପାରୁଛୁ, ପରିଚୟ ହେଇପାରୁଛୁ, ତା ମାଧ୍ୟମରେ କାହା ପସନ୍ଦର କ'ଣ ଗୋଟେ ଗୀତ ବି ଆମେ ଶୁଣିପାରୁଛୁ, ତାଙ୍କ ବିଷୟରେ ବି ଆମେ ଜାଣିପାରୁଛୁ। ଏମିତି ବହୁତ ଜିନିଷ ଅଛି, କୋଉଟା ଖରାପ ବୋଲି କହିବୁ, ସବୁ ଜିନିଷ ଅଛି। ଆଉ ଯେତେବେଳେ କି ଆମର ଆପଣ ଜାଣିଥିବେ ନାଇଁ ଫାଇଲିଂ କରୋନା ବା ଯାହା ବି ହେଲା, ସେତେବେଳେ ଆମର ଯେତିକି ଟିଭି ବା ମୋବାଇଲ ଯେତିକି ଆମେ ଦେଖୁଛୁ, ବହୁତ ରେଡିଓକୁ ଆମେ ଶୁଣୁଥିଲା। ରେଡିଓ ଏମିତି ଗୋଟେ ଜିନିଷ ସବୁ ଯେମିତି ବନ୍ଦ ହେଇଯାଏ ବା ବନ୍ଦ ହେଇପାରେ, କିନ୍ତୁ ରେଡିଓ ସବୁଦିନ ଅଛି ରହିବ ବୋଲି ମୋର ବିଶ୍ୱାସ ବି ଅଛି।
3: ରେଡିଓକୁ ନେଇକି ବହୁତ କିଛି ଅଭିଜ୍ଞତା ମଧ୍ୟ ଅଛି ଜୀବନରେ, ଗୋଟେ ମାତ୍ର ସେ ଟାଇମ୍ରେ ମାଧ୍ୟମ ରହୁଥିଲା ରେଡିଓ, ଯାହାଦ୍ୱାରା ନ୍ୟୁଜ୍ ଆମେ ଶୁଣିପାରୁଥିଲୁ। ଦୂର ଦୂର ଜାଗାରେ ଯେଉଁଠି ଟିଭି ନଥିଲା କି ଟେଲିଫୋନ୍ ନଥିଲା, ସେଠି ସମସ୍ତେ ଡିପେଣ୍ଡ କରୁଥିଲେ ରେଡିଓର ନ୍ୟୁଜ୍ ଆଗକୁ ନେଇକିରି ଆମ ଦେଶରେ କ'ଣ ଚାଲିଛି କିମ୍ବା ବିଦେଶ କି କ୍ରୀଡ଼ା, ଯଦି କ୍ରିକେଟ୍ ଚାଲିଛି ଗହଳି ହେଇକିରି 100-150 ଲୋକ ଶୁଣନ୍ତି। ତ ରେଡିଓର ଗୋଟେ ମହତ୍ଵ ବହୁତ ଅଲଗା ଥିଲା, ଆଉ ସେଟା ଗୋଟେ ପ୍ରପର୍ଟି ଆଉ ଏସେଟ୍ ଭିତରେ ଆସୁଥିଲା, ସମସ୍ତଙ୍କ ପାଖରେ ମଧ୍ୟ ସମ୍ବଳ ନଥାଏ ସେତେବେଳେ ଗୋଟେ ରେଡିଓ ନେଇକିରି ଶୁଣିବା ପାଇଁ। ଆଉ ଯଦି ମୁଁ ବହୁତ ଆଗକୁ ପଢ଼ିବି, ଯେମିତି ଆପଣ କହିବେ 1970-71 ସମୟର କଥା, ରେଡିଓଟା ଗୋଟେ ବହୁତ ବଡ ଜିନିଷ ଥିଲା, ସେଥିପାଇଁ ଗଭର୍ଣ୍ଣମେଣ୍ଟର ମଧ୍ୟ ବହୁତ କିଛି ନିୟମ ଥିଲା, ଯେମିତି ସବୁ ଜାଗାରେ ଜଣେ ରେଡିଓ ଇନ୍ସପେକ୍ଟର ହଉଥିଲେ। ଆପଣ ରେଡିଓ ଆଜିର ଡେଟ୍ରେ ଯେମିତି ରଖିକିରି ନିଜେ ବଜେଇ ଦଉଛନ୍ତି ଶୁଣୁଛନ୍ତି, ସେ ଟାଇପ୍ ନଥିଲା, ରେଡିଓ ଉପରେ ରେଷ୍ଟ୍ରିକ୍ସନ୍ ଥିଲା। ଗୋଟେ ରେଡିଓ ଇନ୍ସପେକ୍ଟର ଲାଇସେନ୍ସ ଦେବେ ରେଡିଓ ଆପଣଙ୍କ ଘରେ ରଖିବା, ଯଦି ଆପଣଙ୍କର ରେଡିଓର ଲାଇସେନ୍ସ ଅଛି ତାହେଲେ ହିଁ ଆପଣ ରେଡିଓ ରଖିପାରିବେ। ତାହା ପାଇଁ ଆପଣ ରେଡିଓ କିଣିବା ଟାଇମ୍ରେ ଆପଣ ବିଲ୍ ଥିବାର ଅଛି, ବିଲ୍ ଆପଣ ରେଡିଓ ଇନ୍ସପେକ୍ଟର ପାଖକୁ ନେବେ, ଆପଣ ରେଡିଓ କିଣିଛନ୍ତି ବୋଲିକିରି ସିଟ୍ ସୋ କରିବେ, ସେ ଆପଣଙ୍କୁ ଗୋଟେ ପାସ୍ ଟାଇପ୍ ଗୋଟେ ବହି ଦେବେ, ତାହେଲେ ଆପଣଙ୍କର ସବୁ ଆଇଡେଣ୍ଟି ରହିବ ଆଉ ରେଡିଓ ବଜେଇବା ପାଇଁ ଅନୁମତି ଦେବେ। ରେଡିଓର ୱେବ୍ ପାଇଁ ବୋଲିକି ସେତେବେଳେ ଘର ବାହାରେ ଗୋଟେ 10 ଫୁଟର ଗୋଟେ କପର ଜାଲି, ଗୋଟେ ବଢିଆ ନେଟ୍ ଆସେ, ତାକୁ ଏରିଏଲ୍ କୁହନ୍ତି, ରେଡିଓ ଏରିଏଲ୍, ରେଡିଓ ଏରିଏଲ୍ଟା ଲାଗିଥିବ, ତାର ପରିଚୟ ଥାଏ ଯେ ଘର ଭିତରେ ରେଡିଓ ଅଛି, ଲୋକ ଜାଣିଦିଅନ୍ତି ଯେ ଏ ଭାଇ ୟାଙ୍କ ଘରେ ରେଡିଓ ଅଛି। ତ ରେଡିଓଟା ଗୋଟେ ବହୁତ ବଡ଼ ଜିନିଷ ଥିଲା ଆଉ ମାଧ୍ୟମ ଥିଲା ମଣିଷର ଆଗକୁ କେତିକି ସେ

0: ଦେଶ ଆଉ ଆମର ପରିଚୟ ସେ ପାଇ ପାଉଥିଲେ ସମସ୍ତେ, ଆଉ ଭଲ ସବୁ ଜିନିଷ ସେଇଠୁ ହିଁ ପାଉଥିଲେ। ନ୍ୟୁଜ, କ୍ରୀଡା, ଏଣ୍ଟରଟେନମେଣ୍ଟର ମଧ୍ୟ ମାଧ୍ୟମ ସେ ଥିଲା। ଆପଣଙ୍କୁ ସନ୍ଧ୍ୟା ହେଲେ ଗୀତ, କେତେବେଳେ କାହାଣୀ, ଫିଲ୍ମର ପୁରା ଭଏସ୍ ଦ୍ଵାରା ଆପଣଙ୍କୁ ଷ୍ଟୋରିଟା ଟେଲିକାଷ୍ଟ କରିବେ। ତ ଯେତେବେଳେ ରେଡିଓ ବାଜେ ସମସ୍ତେ ଘରର କାମ କରୁଥିବେ, ଶୁଣୁଥିବେ, ସବୁ ବସିକିରି ଶୁଣୁଥିବେ। ତ ଏବେ ଯେମିତି ଟିଭିକୁ ଅନେଇକିରି ବସିଥାନ୍ତି, ସେତେବେଳେ ରେଡିଓକୁ ଅନେଇକିରି ବସିଥାନ୍ତି ଲୋକ ଶୁଣିବା ପାଇଁ। 1999 ବାତ୍ୟା ଯେଉଁମାନେ ଫେସ୍ କରିଛନ୍ତି, 1999 ବାତ୍ୟାରେ ସବୁକିଛି କଟ୍ ଅଫ୍ ହେଇଗଲା। ଇଲେକ୍ଟ୍ରିସିଟି, ଟେଲିଭିଜନ, ସବୁକିଛି କଟି ଯାଇଥିଲା। ସେ ଟାଇମ୍ରେ ଗୋଟେ ମାଧ୍ୟମ ଥିଲା ରେଡିଓ। ସେତେବେଳେ ପୁଣି ଲୋକ ରେଡିଓକୁ କ'ଣ ତାର ପରିଚୟ ବୁଝିପାରିଥିଲେ। ତ ରେଡିଓକୁ ଆଗ ପଛ କେତେ ହେଲେ ମଧ୍ୟ ସମୟ ବେଳେ ବେଳେ ତାକୁ ଆଗକୁ ଆଣୁଛି ଆଉ ଆଣୁଥିବ, ଯେ ସିଏ କେତେ କ'ଣ ଆଡ଼ଭାନ୍ସ ଗଲେ ମଧ୍ୟ ସେ ୱେଭ୍ସ ଦ୍ଵାରା ହିଁ ତାର ଯୋଉ ସାଉଣ୍ଡର ଯୋଉ ପରିଚୟ ଅଛି, ସେ ସମସ୍ତଙ୍କୁ ଅସମୟରେ ସେ ସମୟରେ ଶବ୍ଦକୁ ପହଞ୍ଚେଇକିରି ସବୁ ଜିନିଷର ସମାଧାନ ମଣିଷର ପାଖରେ ଦେଇଥାଏ। ଘରେ ରେଡିଓ ମଧ୍ୟ ଥାଏ, ତ ଆମେ ରେଡିଓ ସେତେ ପରିଚିତ ଥିଲେ ମଧ୍ୟ, ଯେମିତି ମିଠା ଦୋକାନରେ ମିଠା ଖାଇପାରେ ନାହିଁ, ମିଠା ଦୋକାନୀ ହେଲା ସିନା ଆମେ ରେଡିଓଟି ରଖିଥିବୁ, ସେ ରେଡିଓ ଯେତେବେଳେ ବାଜୁଥିବ କେତେବେଳେ କିନ୍ତୁ ବ୍ୟାଟେରୀ ତା ପଛରୁ ବାହାରି ପଡ଼ୁଥିବ, କେତେବେଳେ ସାଉଣ୍ଡ କ୍ରାକ୍ ହଉଥିବ, ତ ସେ ଟାଇମ୍ରେ ମୋ ମାଆ କି ଚିଡ଼ଚିଡ଼ ହେଇଯାଆନ୍ତି। ଏତେ ବଡ଼ ସଂସ୍ଥା ରେଡିଓ ଚଳାଇ ଦେଉଛନ୍ତି, ତ ବାବା ମାତ୍ର ଭଲ ରେଡିଓଟି ରହୁ। ତ ସେତେବେଳେ ରେଡିଓଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଥିଲା। ତ ସେସବୁ ଜିନିଷ ମନେ ପଡ଼ିଯାଏ ବେଳେ ବେଳେ। ଆଜିର ଆଧୁନିକ ଦିନରେ ଫିଙ୍ଗର ଟିପ୍ରେ ମୋବାଇଲରେ ଆପଣ ସବୁ ୱାର୍ଲ୍ଡ ପାଉଛନ୍ତି, ମାତ୍ର ସେତେବେଳେ ୱାର୍ଲ୍ଡଟା ଗୋଟେ ବହୁତ ଅଲଗା ଥିଲା ଆଉ ସ୍ନେହ ଥିଲା। ଅଳ୍ପ ସମୟ ବହୁତ କିଛି ସ୍ନେହ ଦଉଥିଲା ଆଉ ସବୁ ପରିବାର ଏକାଠି ହେଇଯାଉଥିଲେ ସେ ଗୋଟେ ସମୟରେ, ତ ସେ ଜାଗା କେବେ ଭୁଲି ହବ। ପାୱାର କଟ୍ ହେଇଯାଇଥିବ 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା, ସେ ଟାଇମ୍ର ବ୍ୟାକ୍ଅପ୍ ଥିଲା ରେଡିଓ ହିଁ। କିଏ ନ୍ୟୁଜ୍ ଶୁଣୁଥିଲା, କିଏ ଗୀତ ଶୁଣୁଥିଲା, କେତେ ଜାଗାରେ ଆପଣ ବୁଝିପାରୁନଥିଲେ, ତଥାପି ରେଡିଓଟା ବାଜୁଥିବ, କାହିଁକି ଆପଣ ଗୋଟେ ଟାଇମ୍ ଭିତରେ ଟାଇମ୍ରେ ରହୁଥିଲେ। ସେସବୁ ଜିନିଷ ଭୁଲି ହବନି କେବେ ହେଲେ।
1: ନିଶ୍ଚିତ ଭାବରେ ଅଛି ଏବଂ ଅନେକ ଥର ଅଛି। ଯେମିତି ମୁଁ ଆପଣଙ୍କୁ କହିଲି, ବାବା ଯାଇଥିବେ, ତାଙ୍କର ଗୋଟେ ସମ୍ମିଳନୀ ଥିବ, ସେ ସମ୍ମିଳନୀ ଭିତରେ ତାଙ୍କେ ସିଲେକ୍ଟ ହେଇକି ଯାଇଥିବେ ରେଡିଓରେ ଆଜି ତାଙ୍କର ସରସ ଗଳ୍ପ କିମ୍ବା କବିତା ପଠନ କରିବା ପାଇଁ, ଏବଂ ଆମ ତ ପ୍ରମୋଦ ପ୍ରାୟ କିଛି ମାଧ୍ୟମ ନଥିବ, କାଁ ଭାଁ କାହାର ଘରେ ଟିଭି ଟିଏ ଥିବ ନଥିଲେ ନାହିଁ। ତ ଖରାବେଳ ସମୟ କିମ୍ବା ସନ୍ଧ୍ୟା ସମୟରେ ଗରମ ଲାଗୁଥିବ, ତ ପିଙ୍ଗାରେ କିମ୍ବା ଚଉତୁରେ ପଟି ପକେଇକିରି ତାଙ୍କୁ ଆଗରୁ ଥିବ ଯେ ଆଜି ସୋମବାର ଦିନ ସନ୍ଧ୍ୟା 6:00 ପ୍ରସାରିତ ହବ ପ୍ରସାଦଙ୍କ ଗଳ୍ପ ଇନ୍ଦୁନାନୀ। ମୁଁ ଆପଣଙ୍କୁ ଟିକିଏ ସମୟ ନେବି କହିବା ପାଇଁ। ଇନ୍ଦୁନାନୀ ବୋଲି ଜଣେ ବୃଦ୍ଧା ଏବଂ ବୟସ୍କା ତଥା ବହୁତ ସ୍ନେହୀ ମହିଳାଟି ରହିଥାନ୍ତି, ବିଧବା। ତାଙ୍କ ଜୀବନର ଦୁଃଖ ଏତେ ମାତ୍ରାରେ ଅଧିକ, ତାଙ୍କର ଦୁଃଖ ଗୁଡିକୁ ତାଙ୍କ ସହିତ ସଂସ୍ପର୍ଶରେ ଆସି ଯେମିତି ଗାଁ ଯାକର ଜେମା ଭଳି ତାକୁ ସମସ୍ତେ ଭଲ ପାଆନ୍ତି, ସେମିତି ବାବା ମଧ୍ୟ ତାଙ୍କର ବିଷୟରେ ଇନ୍ଦୁନାନୀ ବୋଲି ଗୋଟେ ଗପ ଲେଖିଥିଲେ, ଯୋଉଟାକି ବହୁତ ଆଦୃତ ହେଇପାରିଥିଲା। ଏବଂ କାଳକ୍ରମେ ରେଡିଓ ଷ୍ଟେସନରୁ ତାଙ୍କୁ ଚିଠି ଆସିଥିଲା ଯେ ଆପଣ ଆସି ସେ ଗଳ୍ପଟି ଏଠି ପଢିବେ ବୋଲି। ବାବା ଯୋଉ ଦିନ ସେ ଗଳ୍ପଟି ପଢିଲେ, ତାର ପ୍ରସାରଣର ସବୁ ଆମକୁ ମିଳିଲା। ସେ ଆସିକି ଗାଁରେ କହିଲେ ମୋର ସେ ଗପଟା ଯେମିତି ସେଦିନ ସବୁ ପ୍ରସାରିତ ହବ, ତମେ ସମସ୍ତେ ଜାଣିଥିଲେ। ନିର୍ଦ୍ଧାରିତ ସମୟରେ ପାଖାପାଖି 40-50 ଗାଁର ଲୋକ, ପିଲା ପିଲା, ତାଙ୍କ ସ୍ତ୍ରୀ ପିଲା ସମସ୍ତେ ଧରିକି, ଯେହେତୁ ଇନ୍ଦୁନାନୀ ସହିତ ସମସ୍ତେ ଜଡିତ ଥିଲେ ଗାଁର ଏ ମୁଣ୍ଡ ସେ ମୁଣ୍ଡ ପର୍ଯ୍ୟନ୍ତ, ତେଣୁ ସେ ଇନ୍ଦୁନାନୀ ମଧ୍ୟ ଆସିକିରି ବସିଥିଲେ। ଆଉ ମୋର କହିଲା ଆସି କୋହରେ ଭରି ଯାଉଛି ଛାତି, ବାବା ଯେତେବେଳେ ଗଳ୍ପଟି ପଢିଥିଲେ ସେତେବେଳେ ଇନ୍ଦୁନାନୀ ବହୁତ ଭାବପ୍ରବଣ ହେଇକି ବାବାଙ୍କୁ ମୋ ବାପରେ ମୋ ଧନରେ କହିକିରି ଗେଲ କରିଦେଇଥିଲେ, କାନ୍ଦ କାନ୍ଦ ହେଇକିରି। ତ ଗାଁ ଯାକ ପାଇଁ ସେ ଗୋଟେ ଭାବ ପ୍ରବଣତାର ଗୋଟେ ସ୍ୱର୍ଣ୍ଣିମ ମୁହୂର୍ତ୍ତ ଥିଲା। ତ ଏମିତି ଗୋଟେ ଯୋଉ ଆତ୍ମୀୟତା, ଗୋଟେ ଭାଇଚାରା ଯୋଉ ସେ ଭିତରେ ଗୋଟେ ରୁହେ, ପାରିବାରିକତା ଯୋଉ ରୁହେ ମନବୃତ୍ତି, ତାହା ନିଶ୍ଚିତ ଭାବରେ ରେଡିଓ ପାଇଁ ସମ୍ଭବପର ହେଇଥିଲି। ମୁଁ ଧନ୍ୟବାଦ ରେଡିଓ ପାଇଁ।
2: ବହୁତ ସୁନ୍ଦର ଅନୁଭୂତି ଥିଲା ଆଜ୍ଞା, ସେତେବେଳେ ଆପଣଙ୍କର ଗୀତ ଆପଣ ରେଡିଓ ମାଧ୍ୟମରେ ତାଙ୍କୁ ଜଣେଇପାରିବେ, ପତ୍ର ଲେଖିପାରିବେ, ସେ ପତ୍ର ମାଧ୍ୟମରେ ସେମାନେ ଆପଣଙ୍କ ଗୀତ ସିଲେକ୍ଟ କରି ଯୋଉ ଗୀତ ବଜେଇବେ, ସେ ଭିତରେ ଯୋଉ ଆନନ୍ଦ ଥିଲା, ଆ କି ସୁନ୍ଦର କି ମଧୁର ସେ ଜିନିଷ ଥିଲା, ସେ ଜିନିଷ ଆଜିର ଟାଇମ୍ରେ ଇଣ୍ଟରନେଟ୍ ପାଇଲା ପରେ, ମୋବାଇଲ ପାଇଲା ପରେ, ଏତେ ସରଞ୍ଜାମ, ଏତେ ଟେକ୍ନୋଲୋଜି ଭିତରେ ବି ମୁଁ ବାରିପାରୁନି। ବହୁତ ସୁନ୍ଦର ଥିଲା ସେଇ ଦିନ ଗୁଡାକ, ବହୁତ ସୁନ୍ଦର ଥିଲା, ବହୁତ ମଧୁର ଥିଲା ସେ ସ୍ମୃତି ଗୁଡାକ।
3: ସବୁଠୁ ଅଧିକ କୋଉ କାର୍ଯ୍ୟକ୍ରମ ପସନ୍ଦ ଥିଲା ଆପଣମାନଙ୍କୁ?
4: ଗୀତ ଗୁଡାକ ଶୁଣିବାକୁ ଭଲ ଲାଗୁଛି, ଭଜନ ଗୀତ ଗୁଡାକ ଶୁଣିବାକୁ ଭଲ ଲାଗୁଛି।
1: ରେଡିଓ ସମୟରେ ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ ଥାଏ, ମୁଁ ଆପଣମାନଙ୍କୁ ଦର୍ଶାଇବାକୁ ଚାହେଁ ଯେ ଯେତେବେଳେ ଅଗଣାରେ ଚୁଲି ଥାଏ, ସକାଳର ଜଳଖିଆରେ ବହୁ ଚକୁଳି ପିଠା କରନ୍ତି, ସେ ସମୟରେ SIET ର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପ୍ରସାରଣ ହୁଏ, ଖରାବେଳେ ବିଦ୍ୟୁତ ଭାରତୀ ପ୍ରସାରଣ ହୁଏ, SIET ର ଗୋଟେ କାର୍ଯ୍ୟକ୍ରମ ଆସେ କଳିକା ବୋଲି, ଯୋଉଠି ପଞ୍ଚତନ୍ତ୍ରର ଗପ ସବୁ କହି କହିକି ପିଲାମାନଙ୍କୁ ଚିତ୍ର ଗୀତି ନା ଏମିତି କିଛି ଗୋଟେ କାର୍ଯ୍ୟକ୍ରମ ଆସୁଥିଲା, ଠିକ ସେ ମନେ ପଡ଼ୁନି, ଯୋଉଠି ବିଭିନ୍ନ

0: ଟ୍ରେନିଂ ଗୀତ ଗୁଡାକ ଗୋଟେ ଫୋନ କଲ ମାଧ୍ୟମରେ ହଉ କିମ୍ବା କିଏ ଚିଠି ଲେଖିକି ହଉ ଜଣେଇଥିବେ ତାକୁ ବଜାଯିବ, ତ ଆମେ ବିଭିନ୍ନ ପ୍ରକାର ନୂଆ ନୂଆ ଗୀତ ଶୁଣିବାର ସୁଯୋଗ ପାଉଥିଲୁ। ମୁଁ ବହୁତ ଜଡିତ କାହିଁକି କହିବି ନା, ମୋର ଘରେ ଗୋଷୀ ବାପା ହୋମିଓପାଥିକ ଡକ୍ଟର ଥିଲେ, ବାବା ଜଣେ ମଞ୍ଚ ସ୍ରଷ୍ଟା, ଜଣେ ନିର୍ଦ୍ଦେଶକ, ଜଣେ କବି, ଜଣେ ସୁଲେଖକ, ଜଣେ ବକ୍ତା। ତ ଯେତେବେଳେ ଫର୍ମର ଡାଇରେକ୍ଟର ଥାନ୍ତି କଟକ ଏବଂ ବ୍ରହ୍ମପୁର ଷ୍ଟେସନ ଡକ୍ଟର ହୃଷିକେଶ ପ୍ରାଣିଗ୍ରାହୀ ଥାନ୍ତି, ଶାନ୍ତନୁ ରଥ ସାର ଥାନ୍ତି, ମୃତ୍ୟୁଞ୍ଜୟ ରଥ, ଏମିତି ସବୁ ଭଲ ଭଲ ଆଙ୍କର ଥାନ୍ତି, ଗୋଟେ ନ୍ୟୁଜ ଦିଏ ଆକାଶବାଣୀ ଖବର ପଡୁଛନ୍ତି ଅମୁକ ସମୁକ, ଏସବୁ ଜିନିଷ ସେତେବେଳେ ଗୋଟେ ଟ୍ରେନିଂରେ ଚାଲିଥାଏ। ତ ବାବା ଅନେକ ଥର ତାଙ୍କର ନିଜର ସ୍ୱରଚିତ କବିତା କିମ୍ବା ଗଳ୍ପ ପଠନ ପାଇଁ ସେ ସମୟରେ ଯୋଉ କାର୍ଯ୍ୟକ୍ରମ କରି ଡକା ହୁଏ ସେତେବେଳେ ବ୍ରହ୍ମପୁର ଷ୍ଟେସନକୁ କିମ୍ବା କଟକ କିମ୍ବା ଜୟପୁର ଷ୍ଟେସନକୁ ଯାଇଛନ୍ତି। ଆଉ ତାର ପରବର୍ତ୍ତୀ ସମୟରେ ବର୍ତ୍ତମାନ ଯୋଉମାନେ ସଂଯୋଜନା କରୁଛନ୍ତି ମିତା ପଟ୍ଟନାୟକ ଠୁ ଆରମ୍ଭ କରିକିରି ସୁନୀତି ମୁନ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ଆମର ବ୍ୟକ୍ତିଗତ ସମ୍ପର୍କ ରହିଛି କଳା କ୍ଷେତ୍ରରେ, କାହିଁକି ଆପଣମାନେ ଏବେ ମଧ୍ୟ ଲକ୍ଷ୍ୟ କରିପାରୁଥିବେ ରେଡିଓ ଚାହିଦା ଗୋଟେ ସ୍ୱତନ୍ତ୍ର ପ୍ରକାର ରହିଛି। ଯେମିତି ଆପଣ ଦେଖୁଥିବେ ବଡ ବଡ ସିଟି ଟାଉନ ମାନଙ୍କରେ ଅଟୋ ହଉ କାର ହଉ, ଆଜିକାଲି ଯୋଉମାନେ ଭଡ଼ା ବି ଗାଡି ନିଅନ୍ତି ପାସେଞ୍ଜର ମାନଙ୍କୁ, ସେମାନେ ବିଭିନ୍ନ ପ୍ରକାର ରେଡିଓ ଚ୍ୟାନେଲରେ ନିଜର ଗୀତ ସେମାନେ ବଜେଇଥାନ୍ତି।
1: ସେଇ ଟାଇମରେ ବିନାୟକ ଗୀତମାଲା ଯୋଉ ଟେଲିକାଷ୍ଟ ହୁଏ ଅମିତ ସାହାନୀ ତାକୁ ପ୍ରକାଶ କରନ୍ତି। ଅମିତ ସାହାନୀଙ୍କ ଭଏସ୍ ଏବେ ମଧ୍ୟ ଲୋକ ଭୁଲି ପାରି ନାହାନ୍ତି, ଆଉ ଏତେ ବର୍ଷ ପରେ ଆଜିର ଡେଟ୍ରେ ମଧ୍ୟ ଆପଣ ବଲିଉଡ୍ରେ ଗୀତ ଏସବୁ ବାଜେ ତାହେଲେ ମଧ୍ୟ ଅମିତ ସାହାନୀଙ୍କ ଭଏସ୍ ସେମାନେ ଡବ୍ କରନ୍ତି। ତ ଅମିତ ସାହାନୀ ଗୋଟେ ପରିଚୟ ରହିଯାଇଛନ୍ତି ରେଡିଓ ଜଗତ। ଆଉ ଆକାଶବାଣୀ କଟକ ଯେତେବେଳେ ନ୍ୟୁଜ ଆରମ୍ଭ ହବ ଆକାଶବାଣୀ କଟକ ବୋଲି ଯୋଉ ଭଏସ୍ ଟା ଯାଏ ରେଡିଓରେ ସେଇ ଜାଗ କାନରୁ ଏବେ ମଧ୍ୟ ଭୁଲି ହୁଏ ନାହିଁ।
2: ତେବେ ସାର୍ ଦେଖନ୍ତୁ ବହୁତ ଲୋକ ଆସନ୍ତି, ବହୁତ ଉଦ୍ଘୋଷକ ଆସନ୍ତି, ବହୁତ ଉଦ୍ଘୋଷକ ଚେଞ୍ଜ ହେଇଯାନ୍ତି, ଏମିତି କେହି ବରହମପୁରର ଉଦ୍ଘୋଷକ ଅଛନ୍ତି କି ଯାହାଙ୍କ ସ୍ୱର ଆପଣଙ୍କ ମାଇଣ୍ଡରେ ରହିଯାଇଛି ଯେ ଆପଣ ସବୁଠୁ ଅଧିକ ଫେଭରେଟ୍?
0: ଡକ୍ଟର ହୃଷିକେଶ ପାଣିଗ୍ରାହୀ ସାର୍, ସେ ମୋର ଆଦର୍ଶ।
1: ହୃଷିକେଶ ପାଣିଗ୍ରାହୀ, ହୃଷିକେଶ ପାଣିଗ୍ରାହୀ ବାବୁଙ୍କର ଭଏସ୍ ଆଉ ତାଙ୍କର କଥା କହିବାର ସୁନ୍ଦରତା, ତାଙ୍କର ଏପ୍ରୋଚିଂ, ତାଙ୍କର ବ୍ୟବହାର, ସେଟା ଗୋଟେ ରେଡିଓ ଜଗତରେ ଗୋଟେ ସ୍ମୃତି ରହିଯିବ ସବୁବେଳେ।
2: ଦେଖନ୍ତୁ ବହୁତ ଲୋକଙ୍କୁ ବହୁତ ଗୀତ ପସନ୍ଦ ଥାଏ, ଆପଣଙ୍କର ଏମିତି କିଛି ଗୀତ ସହିତ ନିବିଡ ସମ୍ପର୍କ ଅଛି ଯାହା ଆପଣ ରେଡିଓ ଶୁଣିଥିଲେ?
0: ଓଡିଆ ଗୀତ ଶୁଣିଛି, ହିନ୍ଦୀ ଗୀତ ଶୁଣିଛି, ଏବଂ ମୋର ମନେ ଅଛି ସେ ସମୟରେ ଓଡିଆରେ ବେଶୀ ମହମ୍ମଦ ଅଜିଙ୍କର, ପୂଜା ଫୁଲର କି ଦୈବ ଦୌଡ଼ର ଏମିତି ସବୁ ଗୀତ ସବୁ ସେଠି ପ୍ଲେ ହୁଏ। ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ, କିଛି ଲୋକ ଦେଇ ଯାଆନ୍ତି ଖାଲି ଦୁଃଖ। କିମ୍ବା ଆମେ ଯଦି ହିନ୍ଦୀକୁ ଯିବା ବୋଲେ କିଶୋର କୁମାରଙ୍କର, ରଫିଙ୍କର, ଲତା ମଙ୍ଗେଶର, ଦାଦା ମୁନ୍ନାଟଙ୍କର ଏମାନଙ୍କର ସବୁ ଗୀତ ପ୍ଲେ ହୁଏ। ବହୁତ ଗୀତ ଚିଙ୍ଗାରୀ ବି ଭଡ଼କେ, ମେରି ନେନା ସାବନ ଭାଦୋ, ମେରା ଜୀବନ କୋରା କାଗଜ କୁରା ହିଁ ରହିଗା, ଅନେକ ଗୀତ, ଏବଂ ପ୍ରତ୍ୟେକ ଗୀତ ନିଜ ନିଜ ଭିତରେ ସ୍ୱତନ୍ତ୍ର ହୁଏ। ମତେ ବହୁତ ଗୀତ ଭଲ ଲାଗେ।
1: ଦେଖନ୍ତୁ ଓଡିଆରେ ବହୁତ ପୁରୁଣା ପୁରୁଣା ଗୀତ ଅଛି, ସେଟାକୁ ବାଜିଲେ ବହୁତ ଭଲ ଲାଗେ, ଯୋଉଟା କି ଏବେର ଯୁବ ପିଢି ଶୁଣି ନଥିବେ, ଯେମିତି ଯାହାରେ ଭାସି ଭାସି ଯା, ବହୁତ ଅଛି, ହିନ୍ଦୀରେ ମଧ୍ୟ ଅଛି। ସେମିତି ଗୀତ ବାଜିଲେ ଆକା ସେ ଭିତରକୁ ସେ ଟାଇମକୁ ଆମେ ବ୍ୟାକ୍ କରି ଯାଉଛୁ। ତ ଫେଭରେଟ୍ ତ ସବୁ ପୁରୁଣା ଗୀତ ଭଲ ଲାଗେ ମ୍ୟାଡ଼ମ୍। ଆଉ ବନ୍ଦେ ଉତ୍କଳ ଜନନୀ ଯେତେ ବାଜେ ସେତେବେଳେ ଆମର ମନ ଭିତରେ ଅଲଗା ହିଁ ଭାବ ପ୍ରକଟ ହେଇଯାଏ।
3: ଆପଣ ତ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଯେମିତିକି ଗୀତିନାଟ୍ୟ ଗୁଡାକ ବି ମୁଁ ଶୁଣେ, ଆଜିର ହେଇପାରେ ଯୁବକମାନଙ୍କୁ ପସନ୍ଦ ରୁହେ କି ନ ରୁହେ, କିନ୍ତୁ ଗୀତିନାଟ୍ୟ ମୁଁ ଶୁଣେ। ଆଉ ନାରୀ ମହଲର ଯୋଉ କାର୍ଯ୍ୟକ୍ରମ ଗୁଡାକ ଦିଏ ତାକୁ ବି ମୁଁ ଶୁଣେ, କାହିଁକି ନା ସବୁ ଜିନିଷରେ କିଛି ନା କିଛି ଶିଖିବା ଜିନିଷ ଥାଏ, ଏମିତି ନାହିଁ କି ଆମେ ଟାଇମ୍ ପାସ୍ କରୁ, ଶିଖିବା ଜିନିଷ ପାଇଁ ବୋଲି ଆମେ ଶିଖୁ, ସେଥିରୁ କିଛି ନା କିଛି ଆମକୁ ଶିଖିବା ମିଳିଯାଏ। ଆଉ ଗୀତ କହିଲେ ତ ବହୁତ ବଢ଼ିଆ ଗୀତ, ପୁରୁଣା ଗୀତ, କାହିଁକିନା ଆମେ କୌଣସି ଜାଗାରେ ପୁରୁଣା ଗୀତ ପାଉନୁ, ରେଡ଼ିଓରେ ହିଁ ଆମକୁ ବହୁତ ପୁରୁଣା ପୁରୁଣା ଗୀତ ମିଳେ, ଯଦି ଶୁଣିବା ପାଇଁ ଆହୁରି ଆମକୁ ଖୁସି ଲାଗିଥାଏ। ଆଉ ମୋର ବି ଗୋଟେ ଗୀତ ଅଛି ଯଦି ଆପଣ ବଜେଇ ପାରିଲେ ବହୁତ ଭଲ କଥା, ହିନ୍ଦୀ ଚଳଚ୍ଚିତ୍ର ଗୋଟେ ଗୀତ ଅଛି ବିବାହ ଫିଲ୍ମ, ସେଥିରୁ ଗୀତଟା ମୋତେ ବହୁତ କିଛି ଭଲ ଲାଗେ।

0: ଅନ୍ୟାନ୍ୟ ମାଧ୍ୟମ ଆସିଲା କି ଆମ୍ପ୍ଲିଫାୟର ସାଉଣ୍ଡ ଆଉ ଏଣ୍ଟରଟେନମେଣ୍ଟ ବୋଲେ ରେଡିଓ ହେଇଥିଲା, ତ ସେଇଟା ଇଲେକ୍ଟ୍ରୋନିକ୍ସର ଫାର୍ଷ୍ଟ ଷ୍ଟେପ୍ ଭିତରେ ରେଡିଓ ଆସୁଥିଲା, ସେ ରେଡିଓ ଭିତରେ ହିଁ ଷ୍ଟାର୍ଟ କରିଥିଲା। ଆଉ ଆମର ସେତେବେଳେ ସବୁଠୁ ନିୟରେଷ୍ଟ ଥିଲା କାଲକାଟା, ଯେଉଁଟାକି ବଡ଼ ସିଟି ଥିଲା, ଆଉ ସେଇଠୁ ହିଁ ସମସ୍ତେ ଡିପେଣ୍ଡ କରୁଥିଲେ କାରବାର ପାଇଁ। ଆଉ କାଲକାଟା ଗୋଟେ ଜାଗା ଯେଉଁଟା ଥିଲା ରେଡିଓ ପାଇଁ ବୋଲି ସବୁଠୁ ବଡ଼ ମ୍ୟାନୁଫ୍ୟାକ୍ଚରର୍ ଆମେ ଥିଲେ, ଆଉ ସେଇଠି ଭଲ ଜିନିଷ ପାଉଥିଲେ, ଭଲ ଜିନିଷ ଆଣୁଥିଲେ, ଆଉ ଭଲ ମାର୍କେଟ କରିକିରି ସେ ଆଗକୁ ଯାଇଥିଲେ। ପ୍ରଥମେ ପ୍ରଥମେ ଦୁଇଟା ଚାରିଟା ଛଅଟା ଆଣୁଥିଲେ, ତାଙ୍କର ଏତେ ପରିଶ୍ରମ ଆହ୍ୱାନ ଆଶୀର୍ବାଦ। 1968ରେ ରେଡିଓ ହାଉସ୍କୁ ପ୍ରତିଷ୍ଠା କରିକିରି ସେଠି ଆଜି ସେଇ ସଂସ୍ଥା ଚାଲିଛି, ଆଉ ଆଜି ମାନେ ଆମେ ରେଡିଓ ରଖିଛୁ, ରେଡିଓ ବିକୁଛୁ। ଆଜ୍ଞା, ଆଜିର ଡେଟ୍ ରେଡିଓ ନ ମିଳିଲେ ଆମେ ବିଭିନ୍ନ ଜାଗାରୁ କଷ୍ଟ ପଡ଼ିକିରି ରେଡିଓ ଯେଉଁଠି ମିଳୁଛୁ ଆଣୁଛୁ, ଷ୍ଟକ୍ କରୁଛୁ। ଆଉ ବୟସ୍କ ଲୋକମାନେ 70 ବର୍ଷ 80 ବର୍ଷ ଲୋକମାନେ ଆଜି ମଧ୍ୟ ଖୋଜି ଖୋଜି ଦୋକାନକୁ ଆସନ୍ତି, ଆଜ୍ଞା ଆପଣ ଗୋଟେ ରେଡିଓ ଅଛି କି, ପ୍ରଥମ ପଚାରନ୍ତି। ସେଟା ଆମକୁ ବହୁତ ଖୁସି ଲାଗେ ଯେ ଆମର ପଚାର ଆମ ପାଖକୁ ଜଣେ ଆସିଛନ୍ତି। ଆମେ ରେଡିଓଟା ବିକିକିରି ପଇସା ତ ସେମିତି କିଛି ନାହିଁ ଆଜି, ବଟ୍ ଆମକୁ ଯେଉଁ ଖୁସି ମିଳୁଛି ଆମର ଯେଉଁ ଅନୁଷ୍ଠାନର ଯେଉଁ ଆରମ୍ଭ ହେଇଛି ଆଉ ଆଜି ଯେଉଁ ଚାଲିଛି, ସେଇ ଜିନିଷରେ ଆମେ ବହୁତ ଖୁସି ପାଉଛୁ। ମୁଁ ମୋର ଦୋକାନ ବାହାରେ ଗୋଟେ ପର୍ମାନେଣ୍ଟ ରେଡିଓ ପୋଷ୍ଟ କରିଦେଇଛି, ଯେଉଁଟାକି ପ୍ରତିଦିନ ସକାଳ FM ଆରମ୍ଭ ଠୁ FM ବନ୍ଦ ହେଲା ଯିଏ ମୋର ସେ ରେଡିଓ ବାଜି ଥାଉଛି। ତାକୁ ବହୁତ ଲୋକ ଆଗ୍ରହରେ ଶୁଣନ୍ତି ଛିଡ଼ାଇକିରି, ଯେତେବେଳେ ପୁରୁଣା ଭଲ ଗୀତଟି ବାଜିଯାଏ ଚାଲୁଥିବା ଲୋକ ଯାଇ ଛିଡ଼ା ହେଇପଡ଼ନ୍ତି ଗୋଟେ ଜାଗାରେ, ସେ ଗୀତଟା ସରିଲା ଯେ ଶୁଣନ୍ତି ଯାଆନ୍ତି, ସେତେବେଳେ ମୋତେ ବଡ଼ ଖୁସି ଲାଗେ ଯେ ଗୋଟେ ରେଡିଓ ଯେଉଁଟା ମୁଁ ଗୋଟେ ମାଧ୍ୟମ ବାହାରେ ରଖିଥିଲି ଗୋଟେ ଜଣ ରିସିଭ୍ କଲେ ବୋଲି। ଏଇ ଜିନିଷଟା ମୁଁ କୋଭିଡ଼ରେ କରିଥିଲି, ରେଡିଓଟା ପୋଷ୍ଟ କରିଥିଲି ବାହାରେ, ଗୋଟେ ଆଇରନ୍ ବଲ୍ କରି ଉପରେ ଗୋଟେ ମାଇକ୍ ଲଗେଇକିରି ମୁଁ ତାକୁ ଟେଲିକାଷ୍ଟ କରୁଛି। ଆଉ ସେ ଟାଇମ୍ରେ PCR ଭ୍ୟାନ୍ ହରିଆ ସବୁ ଯେତେବେଳେ କୋଭିଡ଼ରେ ଏତେ କଟକଣା ଥିଲା, ନ୍ୟୁଜ୍ ଚାଲିଥିଲା ଟାଇମ୍ରେ ସେମାନେ ଆସି ଟିକେ ବ୍ରେକ୍ ଦିଅନ୍ତି, ନ୍ୟୁଜ୍ର ଅପଡେଟ୍ ଶୁଣିକି ଆଗକୁ ଯାଆନ୍ତି। ସେତେବେଳେ ମୋତେ ବହୁତ ଖୁସି ଲାଗୁଥିଲା ଯେ ରେଡିଓର ଚାହିଦାଟା ବହୁତ ଭଲ ଅଛି।
1: ତାହେଲେ ଏବେ ରେଡିଓ 90 ବର୍ଷ ପୁରୁଣା ହେଲା, ସେଇ ଉପଲକ୍ଷେ କ'ଣ ଅଭିନନ୍ଦନ ଦେବାକୁ ଚାହିଁବେ ଆପଣ?
2: ଆଜ୍ଞା, ରେଡିଓର 90 ବର୍ଷ ପୁରୁଣା, ଆଜ୍ଞା କେତେ ଖୁସିର କଥା ନା, ଦୁନିଆ କୋଉ ଜାଗାରୁ କୋଉ ଜାଗା ପହଞ୍ଚିଲାଣି। ମଣିଷ ଜନ୍ମ ହୋଇଛି ଆଜ୍ଞା ମାନବିକତା ପାଇଁ, ଆମେ ମାନବିକତାର ସାହାଯ୍ୟ ମାନବିକତାର ମାଧ୍ୟମରେ ବଞ୍ଚିବା, ଆଜ୍ଞା ଆମେ ସମସ୍ତଙ୍କ ପାଇଁ ବଞ୍ଚିବା, ଆଉ ରେଡିଓର ବାର୍ତ୍ତା ସବୁବେଳେ ଶୁଣିବା, ଅନୁଚିନ୍ତା ବହୁତ ବହୁତ ବହୁତ ସୁନ୍ଦର ପ୍ରୋଗ୍ରାମ ଗୁଡାକ ଆସେ ଆମର। ମୁଁ କହିବି ଆଜ୍ଞା ଆମେ ସବୁ କିଛି ଭଲ ହିସାବରେ ଚାଲିବା ଆଉ ଦୁନିଆକୁ ଭଲ ରାସ୍ତା ଦେଖାଇବା, ଏତିକି ମୋର ସନ୍ଦେଶ।
3: ବହୁତ ବଢିଆ, କାହିଁକିନା ଆମର ଯଦି ଆକାଶବାଣୀ ଯଦି ଆମର ଭାରତୀୟ ପରମ୍ପରାର ଗୋଟେ ଆକାଶବାଣୀ ଯାହାକି ବହୁତ ପୁରୁଣା, 90 ବର୍ଷ କହିଲେ ଇଏ ଗୋଟେ ଛୋଟିଆ ନୁହଁ, କାହିଁକିନା ଦେଶ ସ୍ୱାଧୀନ ହବା ପୂର୍ବର କଥା ଇଏ, ଯେଉଁପାଇଁ କି ଆମେ ସମସ୍ତେ ଆହୁରି ରେଡିଓକୁ ଶୁଣିବା ଦରକାର, ତାକୁ ପ୍ରସାର କରିବା ବି ଦରକାର। ଆଉ ଯଦି ସମସ୍ତେ ଆମେ ଶୁଣିବା ରେଡିଓର ଶ୍ରୋତା ବଢିବା ବି ଦରକାର, କାହିଁକିନା ରେଡିଓ ଆମ ପାଖରେ ବହୁତ ଜିନିଷ ପହଞ୍ଚାଉଛି। ମୋ ତରଫରୁ ମୁଁ ଏଇ ଆକାଶବାଣୀ କି ମୁଁ ଏଇ ବ୍ରହ୍ମପୁର ଠୁ ସାରା ଭାରତକୁ ବି ମୁଁ କହିବି, ମୋ ତରଫରୁ ସ୍ୱାଗତ ଜଣେଇବି ଏବଂ କଂଗ୍ରାଚୁଲେସନ ବି କହିବି।
0: ରେଡିଓର 90 ବର୍ଷ ପୁରୁଣା ହେଇଛି ମ୍ୟାଡମ, ରେଡିଓ 90 ବର୍ଷ ହେଲା ପରିଚିତରେ ଅଛି। ଏ 90 ବର୍ଷ ଭିତରେ ଅନେକ ବହୁତ ଜିନିଷ ଆସିଛି ପଳେଇଛି, ଯେମିତି ଗ୍ରାମ ଆସିଛି ପଳେଇଛି, ଆଉଥରେ କେବେ ବ୍ୟାକ୍ କରିବ ନ କରିବ କହିପାରିନି। ରେକର୍ଡ ପ୍ଲେୟର ଅଛି, ଟେପ୍ ରେକର୍ଡର ଅଛି, CD ପ୍ଲେୟର ଅଛି, ଏ ଯାକ ପୁଣି ଆଉଥରେ ଲାଇଫରେ ପିଲାଙ୍କ ପାଖକୁ ପହଞ୍ଚିବ ନ ପହଞ୍ଚିବ ସେ ଉତ୍ତର ନାହିଁ ଆମେ, ମାତ୍ର ରେଡିଓ ଅଛି, ରହିବ, ରହିଥିବ ଆଉ ଚାଲିଥିବ। 90 ବର୍ଷ କୁହନ୍ତୁ କି ଆଉ ଏଇ ଜୀବନ ଥିବା ଭିତରେ ରେଡିଓ ସହିତ ଲୋକ ଯୋଡ଼ି ହେଇକି ଆସିଥିବେ, ରେଡିଓ କେବେ ଲୋପ ପାଇବନି। ସମୟ ସହିତ କେତେ ଜିନିଷ ଆଗ ପଛ ହେଇଗଲେ ମଧ୍ୟ ରେଡିଓ ତାର ନୂଆ ପରିଚୟ, ନୂଆ ମାଧ୍ୟମ, ନୂଆ ଇଏରେ ଆସିବ। ଆଗେ ରେଡିଓଟି କିଣିକି ଲୋକ ବଜାଉଥିଲେ, ଆଜି ସମସ୍ତଙ୍କ ମୋବାଇଲରେ ରେଡିଓ ଅଛି, ଆଗେ ନିମିତ୍ତ ମାତ୍ର କିଛି ଲୋକ ପାଖରେ ରହୁଥିଲା, ଆଜିର ଡେଟ୍ରେ ଯେତିକି ମୋବାଇଲ ଅଛି ସେତିକି ରେଡିଓ ଅଛି ଜାଣନ୍ତୁ। ତ ରେଡିଓର ସେଲ୍ ବୋଲନ୍ତୁ କି ରେଡିଓର ପହଞ୍ଚିବାଟା ବୋଲନ୍ତୁ, ଲକ୍ଷ ଲକ୍ଷ ଠୁ କୋଟି କୋଟି ଯିଏ ପଳେଇଛି, ତ ରେଡିଓ ଆଗକୁ ଉନ୍ନତି କରିକିରି ଯାଇଛି। ମୁଁ କହିବି କେତେ ଲୋକ ଶୁଣୁଛନ୍ତି ନ ଶୁଣୁଛନ୍ତି ରିସିଭ୍ କରୁଛନ୍ତି ମୁଁ କହିପାରୁନି, ବଟ୍ ପକେଟ୍ରେ ସମସ୍ତଙ୍କର ରେଡିଓ ଧରିକିରି ବୁଲୁଛନ୍ତି। ତ ରେଡିଓ ଆଗକୁ ହିଁ ହେଇଛି 90 ବର୍ଷରେ, ଆଉ ଏରା ଚାଲିଥିବ, ଏରା ବନ୍ଦ ହବ। ମୋର ଅଭିନନ୍ଦନ ସମସ୍ତଙ୍କ ପାଇଁ ରହିବ ଯେ 90 ବର୍ଷ ପୁରୁଣା ହେଇଛି ରେଡିଓର, ଆଉ ମୋର ଯେଉଁ ବାର୍ତ୍ତା ସହିତ ଜଡ଼ିତ ହେଇଛନ୍ତି ଯେଉଁମାନେ, ଆପଣ ରେଡିଓ ବିଷୟରେ ଆଉ କି ଟିକେ ଭଲ ଭାବେ ଦେଖନ୍ତୁ। 90

0: ସ୍ପର୍ଶରେ ପଦାର୍ପଣ କରିଛି। ଆପଣମାନଙ୍କର ସ୍ନେହ ଭଲ ପାଇବା ଆଦର ଏବଂ ସମ୍ପର୍କରେ ତାହାର ଉତ୍ତରୋତ୍ତର ଉନ୍ନତି ହେଉ। ଆପଣମାନଙ୍କୁ ସିଏ ନିରନ୍ତର ତାର ସେବା ଭିତରି ଚାଲିଥାଉ।
1: ଏତେ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇ, ଆଉ କଣ ଗୀତ ଶୁଣିବେ ଟିକେ କହିଦିଅନ୍ତୁ ଆପଣଙ୍କ ପାଇଁ ବଜେଇବୁ ଆମେ।
2: ଭଲ ରାଗା ଗୋଟେ ଭଲ ଗୀତ ଦେଇଦେବା। ଠିକ
1: ଅଛି, ଧନ୍ୟବାଦ।
0: ଧନ୍ୟବାଦ
3: ଧନ୍ୟବାଦ।

ସୁନିକ। ଏହା ଛଡ଼ା ଆପଣମାନେ ଚାହିଁଲେ ଆମର ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପେଜ୍ ଆକାଶବାଣୀ କେନ୍ଦ୍ର ବ୍ରହ୍ମପୁରରେ ଯାଇ ମଧ୍ୟ କମେଣ୍ଟ ସେକ୍ସନରେ ନିଜର ମତାମତ ଜଣାଇପାରିବେ। ତା ସହିତ ଆପଣମାନେ ଚାହିଁଲେ ଇମେଲ୍ ମାଧ୍ୟମରେ ମଧ୍ୟ ଆମକୁ ନିଜର ମତାମତ ଜଣାଇପାରିବେ। ଆମକୁ ଇମେଲ୍ କରିବା ପାଇଁ ଆମ ଇମେଲ୍ ଆଡ୍ରେସ୍ଟି ହେଲା aibrahmapur@gmail.com। ତାହେଲେ ବନ୍ଧୁ, ରେଡ଼ିଓର ଏହି ସୁନ୍ଦର ସନ୍ଧ୍ୟାରୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ମୁଁ ଆପଣଙ୍କ ରେଡ଼ିଓ ସାଥୀ ଜ୍ୟୋତି। ନମସ୍କାର, ଜୟ ଜଗନ୍ନାଥ।

0: ଅପରାହ୍ନରେ ଏବଂ ପୁଣି ଥରେ ରାତି 8ଟାରେ। ରାତି 7:25 ଶୁଣିବେ ଜିଲ୍ଲା ହଲଚଲ। କୃଷି ସଂସାର ଶୁଣିବେ ରାତି 17:30। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 8:15 ଏବଂ ପୁଣି ଥରେ ରାତି 10:30। କେତୋଟି ଓଡ଼ିଆ ଆଲବମ୍ ଗୀତ ଶୁଣିବୁ ରାତି 8:30। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ ରାତି 9ଟାରେ। କେତୋଟି ହିନ୍ଦୀ ଗଜଲ ଶୁଣିବୁ ରାତି 10ଟାରେ। ଶ୍ରୋତାବନ୍ଧୁ, ଏଥିଲା ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। ଆକାଶବାଣୀ ବ୍ରହ୍ମପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଆପଣମାନଙ୍କ ପାଇଁ କେତୋଟି ସୂଚନା।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଶୁଣିଲେ ଦେଶଭକ୍ତି ଗୀତଟିଏ ନେଇଥିଲୁ ନିର୍ମଳ ମିଶ୍ରଙ୍କ କଣ୍ଠରେ। ଆକାଶବାଣୀ ବ୍ରହ୍ମପୁର ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ସହିତ ଶୁଣିବେ ଯୁବଶକ୍ତି ଏବଂ ଆଜିର ପ୍ରସଙ୍ଗ। ରିଲେକୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଯାଇଛନ୍ତି ଏବଂ ନିଶାର କବଳରେ ଯୁବ ସମାଜ ପଡିଛି, ଯାହାର ବି ପ୍ରଭାବ ସମାଜ ଉପରେ, ରାଷ୍ଟ୍ର ଉପରେ, ପରିବାର ଉପରେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡୁଛି। ଯୁବ ସମାଜ ନିଶାଗ୍ରସ୍ତ ହେବାର ବିଭିନ୍ନ କାରଣ ମଧ୍ୟ ରହିଛି, ତେବେ ସେମାନଙ୍କର ମୁଖ୍ୟ କାରଣ ହଉଛି ଚାପଗ୍ରସ୍ତ ଜୀବନ ସେମାନେ ସାମ୍ନା କରିପାରୁନାହାନ୍ତି। ଏମିତି ନାହିଁ ଜୀବନ ଅଛି ମାନେ ସମସ୍ୟା ଅଛି ଆଉ ସମସ୍ୟା ଅଛି ମାନେ ସମାଧାନ ଅଛି, କିନ୍ତୁ ତାର ଅର୍ଥ ନୁହେଁ ଯେ ସମସ୍ୟାକୁ ଡରିକିରି ବା ସମସ୍ୟାକୁ ଦୂରେଇବା ପାଇଁ ଆଉ ତାଠୁ ଦ୍ୱିଗୁଣ ତାଠୁ ବହୁ ଗୁଣ ଅଧିକ ସମସ୍ୟାକୁ ଡାକି ଆଣିବା। କାରଣ ଯୁବ ସମାଜ ସବୁବେଳେ ଭାବନ୍ତି ଯେ ଗୋଟିଏ ସମସ୍ୟାକୁ ଆମେ ନିଶା ସେବନ କରିକି ସେ ସମସ୍ୟାଟା ଆମର ଦୂରେଇଯିବ ବା ଆମେ ତାକୁ ଭୁଲିଯିବୁ। ବିଲକୁଲ ସେୟା ନୁହଁ, ନିଶା ସେବନ କରିବା ଦ୍ୱାରା ହୁଏତ କିଛି ସମୟ ପାଇଁ ସେମାନେ ଟିକେ ଆନନ୍ଦ ପାଇପାରନ୍ତି, କିନ୍ତୁ ସେ ସମୟ ସରିଲେ ପୁଣି ଯୋଉ ଅବସ୍ଥା ସେଇ ଅବସ୍ଥା, ତାପରେ ସେମାନେ ପୁଣି ନିଶା ସେବନ କରିବେ, ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଆସିବ ଏବଂ ଅନ୍ୟାନ୍ୟ ସମସ୍ୟା ସବୁ ଆସିବ ଯାହାକୁ ଚଳିବା ବହୁତ କଷ୍ଟକର ପାଠ ହେଇଯାଏ। ଆଉ କେତେ ଯୁବକ ଭାବନ୍ତି ନିଶା ସେବନ କରିବା ଗୋଟେ ରାଜକୀୟ ଶୈଳୀର ଅଂଶ ବିଶେଷ, ଏହା ବି ସେମିତି ନୁହଁ। ନିଶା ସେବନ କରିବା କେବେ ବି କୌଣସି ରାଜକୀୟ ଶୈଳୀର ଅଂଶ ବିଶେଷ ହୋଇନପାରେ। ପାଶ୍ଚାତ୍ୟ ପ୍ରଭାବ ବିଭିନ୍ନ ପ୍ରକାର ସିନେମା, ଟିଭି ସିରିଏଲ ଇତ୍ୟାଦିରେ ଯୋଉ ସବୁ ଦେଖାଯାଉଛି ନିଶାଗ୍ରସ୍ତ ଯୁବକ ମାନେ, ଯୁବତୀ ମାନେ ବା ସେ ସମ୍ପୃକ୍ତ ଚଳଚ୍ଚିତ୍ର ନାୟକ ନାୟିକା ମାନେ ନିଶା ସେବନ କରି କିଛି ଗୋଟେ କାମ କରିବା, ସେ ସବୁ ଗୁଡାକ କୃତ୍ରିମ, ଆମେ ତାକୁ ମନରେ ଗ୍ରହଣ କରିବାକୁ ପଡିବ। ତାକୁ କେବେ ବାସ୍ତବ ବୋଲି ଭାବିଲେ ଆମେ ସେ ଦିନ ଆମ ଜୀବନକୁ ନବା ମୂର୍ଖାମି ହବ। ଯାହା କୁହାଯାଇଛି ଆମର ଅଗ୍ନି ପୁରାଣରେ ଗୋଟେ ଯେ ନରତ୍ତମ ଦୁର୍ଲଭ ଲୋକେ, ଏ ପୃଥିବୀରେ ସବୁଠୁ ଶ୍ରେଷ୍ଠ ହଉଛି ନର ଜନ୍ମ। କେତେ ହଜାର ବର୍ଷ ତପସ୍ୟା ଫଳରେ ନର ଜନ୍ମ ଆମକୁ ପ୍ରାପ୍ତ ହୋଇଛି, ମଣିଷ ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ସେ ଜନ୍ମର ସାର୍ଥକତା ପାଇଁ ଆମେ ଭଲ ମନ୍ଦ ବିଚାର କରିବା ଶକ୍ତି ସର୍ବୋପରି ଆମ ଭଗବାନ ଦେଇଛନ୍ତି। ବିବେକଯୁକ୍ତ ପ୍ରାଣୀ ମଣିଷଟିଏ ଆଉ କାହାର ବିବେକ ନାହିଁ, ପ୍ରଜ୍ଞାନଯୁକ୍ତ ପ୍ରାଣୀ ମଣିଷଟିଏ। ତେଣୁ ଆମେ ବିଚାର କରିବାକୁ ପଡିବ, ତାହା ଆମେ ଦେଖୁଛେ ରିଏଲ ଲାଇଫରେ, ସେଟା ରିଏଲ ଲାଇଫରେ କେବେ ବି ପ୍ରତିଫଳିତ ହୋଇପାରିବ ନାହିଁ। ତେଣୁ ଏଇ ଗୋଟିଏ ଜିନିଷକୁ ଯୁବ ସମାଜ ବୁଝିବାର ଆବଶ୍ୟକତା ଅଛି, ସେମାନଙ୍କର ବୟସର ଉଦାମତା ଦୃଷ୍ଟିରୁ ବା ସେମାନଙ୍କର ମନର ଚପଳତା ଦୃଷ୍ଟିରୁ ସେମାନେ ଅନେକ ଜିନିଷକୁ ସତ ବୋଲି ଧରି ନିଅନ୍ତି, କିନ୍ତୁ ବାସ୍ତବରେ ତାହା ସତ ହୋଇନଥାଏ। ଏଇ ଜିନିଷକୁ ବୁଝିବାର ଆମର ଆବଶ୍ୟକତା ଅଛି। ଆଉ ଗୋଟେ ପ୍ରମୁଖ କାରଣ ସେମାନେ ନିଶାସକ୍ତ ହେବାର ଯେ ସେମାନଙ୍କ ଯୋଉ ସଙ୍ଗ ଦୋଷ, ବର୍ତ୍ତମାନ ସେମାନେ ଯୋଉ ସଙ୍ଗ ଦୋଷରେ ପଡି ବିଭିନ୍ନ ପ୍ରକାର କୁକାଣ୍ଡରେ ଲିପ୍ତ ହୁଅନ୍ତି। କୁହାଯାଏ ମଣିଷର ମନ ଏମିତି ତିଆରି ହେଇଛି, ସୁସ୍ଥ ମାନସିକତାର ବ୍ୟକ୍ତି ଗୋଟେ ଅପରାଧ କରିପାରିବ ନାହିଁ, ଯଦି ସେ ନିଶାସକ୍ତ ହେଲା ତେବେ ଯାଇକି କିଛି ଅପରାଧ ଘଟାଉଛି ଅଧିକାଂଶ କ୍ଷେତ୍ରରେ। ତେଣୁ ସେ ସଙ୍ଗ ଦୋଷରୁ ମଧ୍ୟ ସେମାନଙ୍କୁ ଦୂରେଇବାକୁ ପଡିବ। ଦେଖାଯାଉଛି ଯେ ଯୁବ ସମାଜରେ ବିଫଳତାକୁ ନେଇକିରି ସେମାନେ ଅନେକ ସମୟରେ ନିଶାଗ୍ରସ୍ତ ହଉଛନ୍ତି, ଯେମିତି ଗୋଟେ ପରୀକ୍ଷାରେ ବିଫଳ ହେଲେ ବା ଇଣ୍ଟରଭ୍ୟୁରେ କୌଣସି ବିଫଳ ହେଲେ ତାହେଲେ ସେମାନେ ନିଶାକୁ ଆପଣାଉଛନ୍ତି। ସେମାନେ ଜାଣିବା ଉଚିତ ଯେ ହତାଶା ବିପର୍ଯ୍ୟୟ କଦାପି ଜୀବନର ଶେଷ କଥା ନୁହଁ। ଆଜି ହତାଶା ଆସିଛି ବା ବିପର୍ଯ୍ୟୟ ଆସିଛି ବା ବିଫଳତା ଆସିଛି, ସେଟା ଜୀବନର ଶେଷ କଥା ନୁହଁ। ତାପରେ ଅନେକ କଥା କରିକି ଆମେ ସେସବୁ ଦୂରେଇ ପାରିବା, କିନ୍ତୁ ନିଶା ସେବନ କରିକି ତାକୁ ଦୂରେଇବା ବା ଦୂରେଇ ଦେବା ବୋଲି ଭାବିବା ଏକ ବୋକାମିର ପରିଚୟ। ଏଇ କଥାକୁ ସମସ୍ତେ ଆମେ ଧ୍ୟାନର ସହିତ ଜାଣିବାକୁ ପଡିବ। ତେଣୁ ନିଶାଗ୍ରସ୍ତ ଯୁବ ସମାଜ ସବୁବେଳେ ସମସ୍ତଙ୍କ ପାଇଁ ଏକ ବୋଝ ସଦୃଶ, ଆମେ ଏଇ କଥାକୁ ମନେ ରଖିବାକୁ ପଡିବ। ଏବଂ ଯୁବ ସମାଜ ନିଶାଗ୍ରସ୍ତ ହେବା ଦ୍ୱାରା ବିଭିନ୍ନ ପ୍ରକାର ସବୁ ସ୍ୱାସ୍ଥ୍ୟ ସମସ୍ୟା ମାନେ ଆସୁଛି, ସେମାନଙ୍କର କମ ବୟସରେ ସେମାନଙ୍କର ବିଭିନ୍ନ ପ୍ରକାର ହୃଦରୋଗ ହଉଛି, ହୃଦଘାତ ହଉଛି ଏବଂ ଅନ୍ୟାନ୍ୟ ହାର୍ଟ ପ୍ରୋବ୍ଲେମ ସବୁ ହଉଛି ସେମାନଙ୍କର। ସେମାନଙ୍କର ଯକୃତ ଜନିତ ସମସ୍ୟା ମଧ୍ୟ ହଉଛି, ଲିଭର ଡ୍ୟାମେଜ ହଉଛି ଏବଂ କିଡନି ଡ୍ୟାମେଜ ମଧ୍ୟ, ଅନେକଙ୍କ ରିନାଲ ଫେଲୋର ହଉଛି, ଯାହାକି ଏକ ଚିତାର ବିଷୟ। ବର୍ତ୍ତମାନ ମେଡିକାଲ ସାଇନ୍ସ କହୁଛି

ଆମେ ମେଡିକାଲ ଭାଷାରେ ଇନସୋମନିଆ ବୋଲି କହୁଛୁ। ବହୁତ ଯୁବକ ଗୋଷ୍ଠୀ ବର୍ତ୍ତମାନ ରାତିରେ ଶୋଇପାରୁନାହାନ୍ତି, ଏହାର ପ୍ରମୁଖ କାରଣ ନିଶା। ନିଶା ଖାଇଲେ ସେମାନେ ଶୋଉଛନ୍ତି, ନିଶା ନ ଖାଇଲେ ଶୋଇପାରୁନାହାନ୍ତି, ତେଣୁ ସେମାନେ ନିଶାଗ୍ରସ୍ତ ହେଉଛନ୍ତି। ଇଏ ଗୋଟେ ଚିନ୍ତାର ବିଷୟ, ଉଦ୍ବେଗର ବିଷୟ, ଏ କଥା ହବା କଥା ନୁହଁ। ଯୁବଶକ୍ତି କହିଲେ ଆମେ 15-30 ବର୍ଷ ବୟସର ପିଲାମାନଙ୍କୁ ବୁଝିଥାଉ। ଯୁବଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ, ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ

ଅଛନ୍ତି, ଇଏ ଗୋଟେ ଚିନ୍ତାର ବିଷୟ, ଉଦ୍ବେଗର ବିଷୟ, ଏ କଥା ହବା କଥା ନୁହଁ। ଯୁବଶକ୍ତି କହିଲେ ଆମେ 15-30 ବର୍ଷ ବୟସର ପିଲାମାନଙ୍କୁ ବୁଝିଥାଉ। ଯୁବଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ, ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ

0: ଆଉ ଗୋଟେ କଥା, ସମ୍ପ୍ରତି ଭାରତ ପ୍ରଧାନମନ୍ତ୍ରୀ ଗୋଟେ ଆହ୍ୱାନ ଦେଇଛନ୍ତି ଯେ ଆମେ ନିଯୁକ୍ତି ଦାତା ହେବା ଚାକିରି ପଛରେ ଆମେ ଗୋଡେଇବାନି, ଆମେ ଏକ ବିକଶିତ ଭାରତ ଗଠନ କରିବା, ସମୃଦ୍ଧ ଭାରତ ଗଠନ କରିବା। ତାଙ୍କର ଏଇ ଯୋଉ ସ୍ୱପ୍ନ ସାକାର ହବ କେମିତି, ଯୁବଶକ୍ତିକୁ ନେଇକିରି ସାକାର ହବ, ଯୁବଶକ୍ତିଟାକୁ କେମିତି ସାକାର କରିବେ, ସେମାନଙ୍କର ସକାରାତ୍ମକ ମନୋଭାବ ଟିକେ ରହିବା ଦରକାର। ତେଣୁ କୌଣସି ଗୋଟେ ପରୀକ୍ଷାରେ, କୌଣସି ଗୋଟେ ଇଣ୍ଟରଭ୍ୟୁରେ ସେମାନେ ଯଦି ବିଫଳ ହେଇଗଲେ, ବା ବିଶେଷ କରି ଗୋଟେ ଚାକିରି ପଛରେ ଗୋଡେଇଲେ, 5-7 ବର୍ଷ ଚାକିରିଟେ ପାଇଲେନି, ସେମାନଙ୍କ ଭିତରୁ ହତାଶ ଆସିଯାଉଛି, ବିପର୍ଯ୍ୟୟ ବୋଧ ଆସିଯାଉଛି, ବିଲକୁଲ ହବା କଥା ନୁହଁ। କାରଣ ଚାକିରି ହିଁ ଜୀବନର ସର୍ବସ୍ୱ ନୁହଁ, ସେମାନେ ନିଜର କିଛି ଗୋଟେ ଶିଳ୍ପ, ନିଜର କିଛି ଗୋଟେ ଯାହାକୁ ଆମେ କହିବା ଆତ୍ମନିର୍ଭରଶୀଳତା ହେବା ପାଇଁ ଅନେକ ବାଟ ରହିଛି, ଅନେକ କଥା ରହିଛି। ସେମାନେ ଯଦି ନିଜର ଗୋଟେ ଛୋଟିଆ ଶିଳ୍ପଟିଏ କରିପାରିବେ, ବା କାରଖାନାଟିଏ କରିପାରିବେ, ବା କିଛି ନେଇକି ସରକାରଙ୍କଠୁ, ବ୍ୟାଙ୍କ, ବିଭିନ୍ନ ପ୍ରକାର ଋଣ ବ୍ୟବସ୍ଥା ସବୁ ଅଛି, ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି, କରିପାରିବେ, ତାହେଲେ ସେମାନେ ନିଯୁକ୍ତି ଦାତା ହୋଇପାରିବେ। ସେମାନେ ଚାକିରି ପଛରେ ଗୋଡେଇବା ଦରକାର ନାହିଁ, ସେମାନେ ଅନ୍ୟମାନଙ୍କୁ ଚାକିରି ଦେବେ, ଏଇ କଥାଟି ମଧ୍ୟ ମନେ ରଖିବାକୁ ପଡିବ। ତେଣୁ ଚାକିରି କରନ୍ତୁ ବା ନିଯୁକ୍ତି ଦାତା ହୁଅନ୍ତୁ, ସବୁବେଳେ ଜୀବନ ସୁନ୍ଦର, ଜୀବନ ସତ୍ୟ ଶିବ ସୁନ୍ଦର ଜୀବନ ତାକୁ ଉପଭୋଗ କରିବାକୁ ପଡିବ। ଏବଂ ପ୍ରଧାନମନ୍ତ୍ରୀଙ୍କର ଯୋଉ ସ୍ୱପ୍ନ ଅଛି ତାକୁ ଆମେ ଯଦି ସାକାର କରିବା, ତାହେଲେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆସିବାକୁ ପଡିବ। ବିଶେଷ କରି ଯୁବ ଶକ୍ତି, ଯୁବଗୋଷ୍ଠୀ, ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ହତାଶା ଆସିଲେ ମଧ୍ୟ ଜୀବନ ସୁନ୍ଦର, ସବୁ ସମସ୍ୟା ଭିତରେ ବି ଆକାଶ ଏବେ ବି ସୁନୀଳ, ଘାସ ଏବେ ମଧ୍ୟ ସବୁଜ, ଏମିତି ବାର୍ତ୍ତାଟି ସେମାନଙ୍କ ମନରେ ଆମେ ଭର୍ତ୍ତି କରିବାକୁ ପଡିବ। ତାହେଲେ ଯୁବ ସମାଜ ଯୋଉ ନିଶାଗ୍ରସ୍ତ ହେଉଛନ୍ତି ଏବଂ ଛୋଟିଆ ଛୋଟିଆ କଥାରେ ନିଶା ସେବନ କରି ସେମାନେ ଭାବୁଛନ୍ତି ସମସ୍ୟାର ସମାଧାନ ହେଇଯିବ, ବିଲକୁଲ ଧାରଣା ସେମାନଙ୍କର ରହିବନି। ଏବଂ ନିଶାସକ୍ତ ହେଇକରି ସମସ୍ୟା ସମାଧାନ କେବେ ବି ହବ ନାହିଁ, ବରଂ ସମସ୍ୟା ବହୁଗୁଣିତ ହେଇକି ଆସିବ, ଯୋଉଟାକୁ ମୁକାବିଲା କରିବା ତାଙ୍କ ପକ୍ଷରେ, ତାଙ୍କର ପରିବାର ପକ୍ଷରେ, ସମାଜ ପକ୍ଷରେ, ରାଷ୍ଟ୍ର ପକ୍ଷରେ, ସମସ୍ତଙ୍କ ପକ୍ଷରେ କାଠିକର ପାଠ ହେଇଯିବ। ତେଣୁ ଆଜିର ବାର୍ତ୍ତା ହଉ ଯେ ନିଶାମୁକ୍ତ ଯୁବ ସମାଜ ଆଜିର ଆବଶ୍ୟକତା, ଏବଂ ସେଇଥିପାଇଁ ସ୍ୱଜନଙ୍କ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଦାୟିତ୍ୱବୋଧ ରହିଛି, ଆମେ ତାକୁ ସୁଚାରୁ ରୂପେ ସେ ଦାୟିତ୍ୱବୋଧ କେମିତି ସମ୍ପାଦନ କରିବା, ସେଥିପାଇଁ ଅନେକ ବାଟ ରହିଛି। ଆମର ଯୋଉ କଥା ରହିଛି ସବୁ ଯୋଗ, ପ୍ରାଣାୟମ, ଜୀବନଶୈଳୀରେ ପରିବର୍ତ୍ତନ, ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନଟା ନିହାତି ଆବଶ୍ୟକ। ଆମେ ଯୋଉ ଗୋଟେ ପୁଅ ମୁହଁରେ ପତ୍ର ଉଡ଼ିବା ବା ଗୋଟେ ଗଡ୍ଡାଳିବା ପ୍ରଭାବରେ ସମସ୍ତେ ଚାଲିଛନ୍ତି, ଟିକେ ସେ ଭିତରୁ ଡେଭିଏସନ୍ ଦରକାର, ଟିକେ ତା ଭିତରୁ ଅଲଗା ହେବା ଦରକାର। ଆମେ ଚିନ୍ତା କରିବା ଦରକାର ଯେ ଆମେ ଯାହା କରୁଛୁ ତାହା ଠିକ ତ, ନା ଅନ୍ୟର କଥାରେ ପଡିକି ପ୍ରଭାବିତ ହୋଇକି ଆମେ ସେ ବାଟରେ ଯାଉଛୁ। ଏଇ ଚିନ୍ତା ଯଦି ଆମେ କରିବା, ତାହେଲେ ଆମର ଯୁବଶକ୍ତି ଅନେକ କିଛି ଏଥିରୁ ଶିକ୍ଷା ଲାଭ କରିପାରିବେ, ଏବଂ ନିଶାମୁକ୍ତ ସମାଜ ଗଠନରେ ସେମାନେ ଏକ ପ୍ରମୁଖ ଅଂଶୀଦାର ବି ହୋଇପାରିବେ।
1: ଶୁଣୁଥିଲେ ଆଲୋଚନା, ନିଶାମୁକ୍ତ ଯୁବ ସମାଜ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ସ୍ତମ୍ଭକାର ନୀଳକଣ୍ଠ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା,
0: ଗୋଟେ ଚିନ୍ତା ବିଷୟ, ଉଦ୍ବେଗର ବିଷୟ, ଏ କଥା ହବା କଥା ନୁହଁ। ଯୁବଶକ୍ତି କହିଲେ ଆମେ 15-30 ବର୍ଷ ବୟସର ପିଲାମାନଙ୍କୁ ବୁଝିଥାଉ। ଯୁବଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ, ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ କଲା ଦୁଇଟି ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ

ଡିସିପି ରାଧାକ୍ରିଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗ ଦେଇଥିଲେ। ଏହି ପର୍ଯ୍ୟାୟରେ ପାଇଥିବା 66 ଜଣଙ୍କ ମଧ୍ୟରେ 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। କଳାରେ ପାଇଥିବା 66 ଜଣଙ୍କ ମଧ୍ୟରେ 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ।

ଭିଭିଭୂମି ବିକାଶ ପୁଞ୍ଜିନିବେଶ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଶ୍ରୀ ମୋଦିଙ୍କ ସହ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଅନ୍ନଦାତାଙ୍କ ସଶକ୍ତିକରଣ ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସା ନିର୍ବାଚନ ମଣ୍ଡଳୀର ଡେଙ୍ଗାପଦରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ 11 ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ୟାକ୍ସ କେନ୍ଦ୍ରଗୁଡ଼ିକ କୃଷକଙ୍କୁ ସହଜରେ ଋଣ ବିହନ ସାର ଏବଂ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିଥାଏ। ଏଥିସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏକାଧିକ ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିଛନ୍ତି। ନୂତନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁଙ୍କ ପାଇଁ ଉନ୍ନତ ପରିବେଶ ଏବଂ ସୁସ୍ଥ ଭବିଷ୍ୟତର ଭିତ୍ତି ସ୍ଥାପନ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ଆରମ୍ଭ ହେବାକୁ ଥିବା ସଂଶୋଧନ ପ୍ରକ୍ରିୟାରେ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟ ନେଇ ଏହି ଶିବିରର ଆୟୋଜନ କରାଯାଇଥିଲା। କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ଅଧିକ ସଶକ୍ତ କରିବା ଏବଂ ସରକାରୀ ନିୟମାବଳୀର ସଠିକ୍ ଅନୁପାଳନ ଉପରେ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସକାଳ 6 ପୂର୍ବାହ୍ନ 11 ଏବଂ ଅପରାହ୍ନ 4 ସନ୍ଧ୍ୟା 7 ପର୍ଯ୍ୟନ୍ତ କ୍ଷେତ୍ରୀୟ କାର୍ଯ୍ୟ କରିବାକୁ କୁହାଯାଇଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ଜରୁରୀକାଳୀନ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍କୁ ପାଖରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଉନ୍ନୟନମୂଳକ ସରକାରୀ ଯୋଜନା ଏବଂ 2026-27 ଆର୍ଥିକ ବର୍ଷର କାର୍ଯ୍ୟଖସଡ଼ା ପ୍ରସ୍ତୁତିର ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ବାରକୋଟ ବ୍ଲକ କଣ୍ଡଳ ଗ୍ରାମ ପଞ୍ଚାୟତ ବାଲିପୋଷି ହସ୍ତଶିଳ୍ପ ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ମନ୍ତ୍ରୀ ଗସ୍ତ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ 2 ଯୋଜନାର ଶୁଭାରମ୍ଭ ହୋଇଛି। ଆଦର୍ଶ ଗ୍ରାମ ଅଭିଯାନ ଏବଂ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଆବାସୀ ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାୟକ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 6,733 ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ଆସନ୍ତା 2029 ସୁଦ୍ଧା ଆବଶ୍ୟକ ଭିତ୍ତିଭୂମି ଏବଂ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତୃଣମୂଳ ସ୍ତରରେ ସର୍ଭେ କରାଯିବ। ବିଭିନ୍ନ ବିଭାଗର ପରାମର୍ଶକ୍ରମେ ଏହି ସର୍ଭେ ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ ଶ୍ରୀ ନାୟକ ଆଜି ଏହି ନିର୍ଦ୍ଧାରିତ ଫର୍ମର ଉନ୍ମୋଚନ କରିଛନ୍ତି। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ରାଜ୍ୟର ମହାପୁରୁଷଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତରେ ପାଇଥିବା 66 ମଧ୍ୟରେ 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଡ଼ିତ 15 ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ରାଜ୍ୟ ସରକାରଙ୍କ ସମନ୍ୱୟ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।

0: ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ପୁଲିସ୍ ଆଇନ ଧାରା 30 ଲାଗୁ କରାଯାଇଛି। ଏଣିକି ସଭା ଶୋଭାଯାତ୍ରା ଏବଂ ସମାବେଶ ଆଦି ଆୟୋଜନ ପାଇଁ ପୁଲିସ୍ ଜିଲ୍ଲା ସମ୍ପୃକ୍ତ ଥାନାରୁ ଅନୁମତି ନେବାକୁ ପଡ଼ିବ। ଅତିକମ୍ରେ ଆୟୋଜନର 72 ଘଣ୍ଟା ପୂର୍ବରୁ ସମ୍ପୃକ୍ତ ଥାନା ଅଧିକାରୀଙ୍କ ପାଖରେ ଆବେଦନପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। କୋରାପୁଟ ଜିଲ୍ଲାରେ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 11:00 ସମସ୍ତ ବଜାର ଏବଂ ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଛି। ଆବଶ୍ୟକ ନଥିଲେ ଦିନବେଳା ଘରୁ ବାହାରକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଲା 2 ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ବଲପୁର ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ସମ୍ବାଦ ଶେଷ ହେଲା।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଡ୍‌ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରଙ୍କୁ।
2: କରେକ୍ଟ,
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନାମଞ୍ଜୁର। ଯିବା ନିଆ ଆସିଗଲା ନା କିଡ୍‌ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଓମ୍ବୁଡସମ୍ୟାନ।
5: ବଡ଼ ବୋହୁ, ଏଇଟା ତୁମ ନାଁରେ।
6: ଏତେ ଜଲ୍ଦି କ'ଣ ପାଇଁ?
5: ଆରେ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇ ନାଁରେ।
6: କିନ୍ତୁ ଜେଜେମା, ତୁମ ନାଁରେ
7: ସବୁ କିଛି, ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
5: ଶୁଭ ଶୁଭ କୁହ କ'ଣ?
3: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ଆପଣ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
9: ଆଜିର ପ୍ରସଙ୍ଗ, ଥାଇରଏଡ୍ ଏବଂ ପୁଷ୍ଟିସାର, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ପରିସଂଖ୍ୟାନ ଅନୁଯାୟୀ ବିଶ୍ୱବ୍ୟାପୀ ବହୁ କୋଟି ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ, କିନ୍ତୁ ସବୁଠାରୁ ବିସ୍ମୟକର କଥା ହେଉଛି ସେମାନଙ୍କ ମଧ୍ୟରୁ ପ୍ରାୟ 50% ଲୋକ ଏହି ରୋଗ ସମ୍ପର୍କରେ ଅଜ୍ଞ। ସେମାନେ ଜାଣିନାହାନ୍ତି ଯେ ସେମାନଙ୍କଠାରେ ଏହି ରୋଗ ରହିଛି ବୋଲି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଆମ ଦେଶରେ ମଧ୍ୟ ପ୍ରତି 10 ଜଣରେ ଜଣେ ଥାଇରଏଡ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଥାଇରଏଡ୍ ଦିବସ ପାଳନ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ନିର୍ଣ୍ଣୟ ଏବଂ ଏହାର ନିରାକରଣ ଦିଗରେ ପ୍ରୋତ୍ସାହନ ପ୍ରଦାନ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ଥାଇରଏଡ୍।

0: ଥାଏ। ମେଦବହୁଳତା, ହୃତସ୍ପନ୍ଦନ ଏବଂ ଶରୀର ତାପମାତ୍ରାକୁ ମୁଖ୍ୟତଃ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ବୃଦ୍ଧି କିମ୍ବା ହ୍ରାସ, ବେକରେ ଫୁଲା, ଥଣ୍ଡା କିମ୍ବା ଗଣ୍ଠି ପ୍ରତି ସମ୍ବେଦନଶୀଳତା, ବାରମ୍ବାର ମନୋଭାବ ପରିବର୍ତ୍ତନ, ଚିନ୍ତା, ଅବସାଦ, ଅନିୟମିତ ଋତୁଚକ୍ର, କେଶ ଝଡ଼ିବା, ନିରନ୍ତର ଥକାପଣ ଆଦି ଅନ୍ତର୍ଭୁକ୍ତ। ଏହି ରୋଗକୁ ପ୍ରାୟ ବଂଶାନୁକ୍ରମିକ ଭାବେ ଗ୍ରହଣ କରାଯାଇଥାଏ। ତଥାପି ଅନିୟମିତ ଜୀବନଚର୍ଯ୍ୟା ଏହି ରୋଗର ଅନ୍ୟ ଏକ କାରଣ ହୋଇଥାଏ। ଶରୀରରେ ଆୟୋଡିନ୍ର ଅସନ୍ତୁଳନ ଥାଇରଏଡ୍ ଗ୍ରନ୍ଥି ଉପରେ କୁପ୍ରଭାବ ପକାଇଥାଏ। ପ୍ରଭାବିତ ଥାଇରଏଡ୍ ଗ୍ରନ୍ଥି ଦ୍ୱାରା ମଣିଷର ଶକ୍ତି ସ୍ତର ହ୍ରାସ ପାଇବା ସହ କାର୍ଯ୍ୟଦକ୍ଷତା ମଧ୍ୟ ନିମ୍ନଗାମୀ ହୋଇଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ତେଣୁ ରୋଗ ସମ୍ପର୍କରେ ଅନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାର ନିରାକରଣ ଲକ୍ଷ୍ୟ ନେଇ ସମୟାନୁକ୍ରମେ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା କରାଯାଉଛି। ଗର୍ଭାବସ୍ଥାରେ ରୋଗ ନିରୂପଣ ଉପରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଯଦିଓ ଏହା କୌଣସି ଜୀବାଣୁ ବା ଭୂତାଣୁ ଜନିତ ରୋଗ ନୁହେଁ, ତଥାପି ଏହାର ଶରୀର ଉପରେ ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ। ଶରୀରରେ ହରମୋନ୍ ଉତ୍ପାଦନ ହ୍ରାସ ଯୋଗୁଁ ବିଭିନ୍ନ ଆନୁଷଙ୍ଗିକ ରୋଗର ଏହା କାରଣ ହୋଇଥାଏ। ସମୟୋପଯୋଗୀ ଚିକିତ୍ସା କରା ନଗଲେ ମଣିଷ ଜୀବନରେ ଏହା କୁପ୍ରଭାବ ପକାଇଥାଏ। ସମାଜରେ ଯଦିଓ ମଧୁମେହ ଓ ମେଦ ବହୁଳତା ପରି ରୋଗଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି, ତଥାପି ଥାଇରଏଡ୍ ରୋଗର ବ୍ୟାପକ ପ୍ରଚାର ସତ୍ତ୍ୱେ ଏହାର ନିରାକରଣ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ, ଫଳରେ ଏହା ଧୀରେ ଧୀରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ। ରୋଗ ଚିହ୍ନଟ, ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ ଉଦ୍ୟୋଗ ମଧ୍ୟରେ ସମନ୍ୱୟକୁ ସରକାର ନିରନ୍ତର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଜାତୀୟ ଗବେଷଣା ପ୍ରତିଷ୍ଠାନ ଏବଂ ଘରୋଇ ଓ ସମାଜସେବା କ୍ଷେତ୍ରରେ ଅଂଶୀଦାରଙ୍କ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗବେଷଣା ବିକାଶ ଏବଂ ନବସୃଜନ ରୂପରେଖ ପ୍ରସ୍ତୁତି ନେଇ ସରକାର ପ୍ରାୟ 1,00,000 କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ମଧ୍ୟ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ଆକଳନରୁ ଜଣାପଡ଼ିଛି। ମହିଳାଙ୍କ କ୍ଷେତ୍ରରେ ଏହା 1.2%ରୁ ବୃଦ୍ଧି ପାଇ ପାଖାପାଖି 2.8%ରେ ପହଞ୍ଚିଥିବା ଜଣାପଡ଼ିଛି। ପୂର୍ବରୁ ଗ୍ରାମାଞ୍ଚଳରେ ଥାଇରଏଡ୍ ଭଳି ସମସ୍ୟା ଏତେ ଦେଖିବାକୁ ମିଳୁନଥିଲା। ଏହାର କାରଣ ପାରମ୍ପରିକ ଦିନଚର୍ଯ୍ୟା ବୋଲି ଗବେଷଣାରୁ ଜଣାପଡ଼ିଛି। ତେବେ ବର୍ତ୍ତମାନର ପରିବର୍ତ୍ତିତ ଜୀବନଚର୍ଯ୍ୟା ଏହି ରୋଗର ପ୍ରମୁଖ କାରଣ ଭାବେ ଦେଖାଦେଇଛି। ରୋଗ ନିରାକରଣ ପାଇଁ ନିୟମିତ ରକ୍ତ ପରୀକ୍ଷା, ଡାକ୍ତରୀ ପରାମର୍ଶ, ସମୟୋପଯୋଗୀ ଔଷଧ ସେବନ, ଆୟୋଡିନ୍ ଯୁକ୍ତ ଲୁଣର ସଠିକ୍ ପରିମାଣରେ ବ୍ୟବହାର ଏବଂ ଯୋଗ, ପ୍ରାଣାୟାମ ତଥା ନିୟମିତ ବ୍ୟାୟାମ ଓ ସୁଷମ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପରିଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ ଆମକୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ପାଇଁ ସଚେତନ କରାଉଛି। ଆସନ୍ତୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ସହ ମିଳିତ ଭାବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର, ସମୟ ରାତି 7:00। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 106.6 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ଏକ ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ସମୟ ହେଉଛି ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମ ଗୀତଟିକୁ ନେଇଛୁ ଆଶା ଭୋସ୍ଲେ ଏବଂ ଆର୍ ଟି ବର୍ମନଙ୍କ ମିଳିତ କଣ୍ଠରେ, ଚଳଚ୍ଚିତ୍ର 'ଦ ଟ୍ରେନ୍'।

0: Uy, eres un vato.
1: Akasabani. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିଗରେ ଅଗ୍ରଗତି ପରିଲକ୍ଷିତ। ମହାରାଷ୍ଟ୍ରରେ 1500 ଫୁଟ ତଳକୁ ଏକ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀମତୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ସିଂ ଦେଓଲଙ୍କୁ କଳା ଜଗତରେ ନିଜର ଅତୁଳନୀୟ ଅବଦାନ ଲାଗି ମରଣୋତ୍ତର ଭାବେ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ରଙ୍କର ପତ୍ନୀ ତଥା ଲୋକସଭା ସାଂସଦ ହେମା ମାଳିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିଭଳି ବିଶିଷ୍ଟ ଭାଓଲିନ୍ ବାଦକ ଡକ୍ଟର ଏନ୍ ରାଜମ୍ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ସାମାଜିକ ସେବା କ୍ଷେତ୍ରରେ ନିଜର ଉତ୍କର୍ଷ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଏହାଛଡ଼ା କଳାକ୍ଷେତ୍ର ଲାଗି ଶତାବଧାନୀ ଡକ୍ଟର ଆର୍ ଗଣେଶ ଏବଂ ବିଶିଷ୍ଟ ଶିଳ୍ପପତି ଉଦୟ ସୁରେଶ କୁମାର କୋଟାକୁ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଡକ୍ଟର କାଲିପଟ୍ଟି ରାମ

ଲାଗି ସତାବଧାନୀ ଡକ୍ଟର ଆର୍ ଗଣେଶ ଏବଂ ବିଶିଷ୍ଟ ଶିଳ୍ପପତି ଉଦୟ ସୁରେଶ କୁମାର କୋଟାକୁ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଡକ୍ଟର କାଲିପଟ୍ଟି ରାମ କରାଯାଇଛି। ସେହିଭଳି ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଡକ୍ଟର କାଲିପଟ୍ଟି ରାମ ଥିଲେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏତଦ୍ବ୍ୟତୀତ ଚରଣ ହେମ୍ବ୍ରମ, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ମଧ୍ୟ ଚଳିତ ବର୍ଷ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସ 21 ତାରିଖ ଦିନ ଦେଶବ୍ୟାପୀ ପୁନଃ ଅନୁଷ୍ଠିତ ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକୁ ସୁରୁଖୁରୁରେ ତଥା ସଫଳତାର ସହ ସମ୍ପନ୍ନ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ପାନୀୟ ଜଳ, ପଙ୍ଖା, କୁଲର, ଉପଯୁକ୍ତ ପ୍ରତୀକ୍ଷାସ୍ଥଳୀ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପରୀକ୍ଷାର୍ଥୀମାନଙ୍କ ଲାଗି ଗମନାଗମନ ସୁବିଧା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ସବୁ ସୁନିଶ୍ଚିତ କରିବା ଲାଗି ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ ତଥା ପ୍ରଶାସକମାନଙ୍କୁ ପତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କର ସୁବିଧା ଏବଂ କଲ୍ୟାଣ ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ ଦେଶରେ ଏବୋଲା ଭାଇରସ୍ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ନଡ୍ଡା ଦେଶର ବିଭିନ୍ନ ବିମାନ ବନ୍ଦର, ବନ୍ଦର ଏବଂ ସୀମାବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି ରୋଗର ଚିହ୍ନଟ ପ୍ରକ୍ରିୟା ବ୍ୟବସ୍ଥା ସ୍ଥାପନ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉପଯୁକ୍ତ ଚିହ୍ନଟ, ପରୀକ୍ଷା ଏବଂ ନିରୀକ୍ଷଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଆଲୋଚନା ଜାରି ରହିଛି ବୋଲି ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ସେ କହିଛନ୍ତି ଆଣବିକ ଶକ୍ତି ପ୍ରସଙ୍ଗ ଉପରେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇନାହିଁ। ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ କହିଥିଲେ ତେହେରାନ ଓ ୱାଶିଂଟନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପଥରେ ଅଗ୍ରଗତି ପରିଲକ୍ଷିତ ହୋଇଛି। ତେବେ ଏହି କ୍ଷେତ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତି ଉପରେ ପ୍ରାଧାନ୍ୟ ଦେଉଥିବା ସମ୍ପର୍କରେ ଶ୍ରୀ ରୁବିଓ ସୂଚନା ଦେଇଥିଲେ। ସମଗ୍ର ବିଶ୍ୱର ତୈଳ ଯୋଗାଣର ପ୍ରାୟ 20% ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ମିଳିତ ଆକ୍ରମଣ ପରେ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ପଶ୍ଚିମ ଏସିଆରେ ଦେଖାଦେଇଥିବା ବିବାଦକୁ ତୁରନ୍ତ ଶେଷ କରିବା ଲାଗି ବିଶ୍ୱବ୍ୟାପୀ ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ରୁବିଓ କହିଛନ୍ତି। ସେ କହିଛନ୍ତି ଏହି ପରିପ୍ରେକ୍ଷୀରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଲାଗି ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ତୈଳ ଏବଂ ସୁନା ଭଳି ଆମଦାନୀ ହେଉଥିବା ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରାଯାଇପାରିଲେ ଦେଶର ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଶକ୍ତ ହୋଇପାରିବ ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି। ଆଜି ହରିୟାଣାର ଜିନ୍ ଜିଲ୍ଲା ଅନ୍ତର୍ଗତ ବିବିପୁର ଗ୍ରାମର ସୁନୀଲ ଜାଗଲାନଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ ଏହା କହିଛନ୍ତି। ତୈଳ ସଞ୍ଚୟ କରିବା ଲାଗି ଇତିମଧ୍ୟରେ ସେ ନିଜର ସରକାରୀ କାର୍କେଟ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଗାଡ଼ି ସଂଖ୍ୟା ହ୍ରାସ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କ୍ରମବର୍ଦ୍ଧିଷ୍ଟ ଶକ୍ତି ଚାହିଦା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖଟ୍ଟର କହିଛନ୍ତି ଚଳିତ ମାସ 21 ତାରିଖ ଦିନ ଦେଶରେ ଦେଖାଦେଇଥିବା ସର୍ବୋଚ୍ଚ ପରିମାଣର 271 ଗିଗାୱାଟ୍ ବିଦ୍ୟୁତ୍ ଚାହିଦାକୁ ପ୍ରାୟ ପୂରଣ କରିବାରେ ସରକାର ସଫଳ ହୋଇଛନ୍ତି। ଏଠାରେ ସ୍ମରଣ କରାଯାଇପାରେ ସାମାଜିକ ସଚେତନତା ଏବଂ ସଂସ୍କାର ଉଦ୍ଦେଶ୍ୟରେ ସୁନୀଲ ଜଗଲନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଜ କନ୍ୟା ସହିତ ସେଲ୍ଫି ଏବଂ ଗାଲିବନ୍ଦ ଘର ଅଭିଯାନ ଭଳି ପ୍ରଚାର କାର୍ଯ୍ୟକୁ ଶ୍ରୀ ଖଟ୍ଟର ପ୍ରଶଂସା କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବା ବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର

ସଫଳ ହୋଇଥିବା ବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର ଦେଶ ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବା ବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର

0: ହରାଇ ପ୍ରାୟ 1500 ଫୁଟ ତଳକୁ ଖସିପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବା ଲାଗି ଏନ୍ଡିଆର୍ଏଫ୍ର ସହାୟତା ନିଆଯାଇଛି। ଏପର୍ଯ୍ୟନ୍ତ 5 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। 2026 ଆଇପିଏଲ୍ ସଂସ୍କରଣରେ ପ୍ଲେଅଫ୍ ପର୍ଯ୍ୟାୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଚଳିତ ସଂସ୍କରଣରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସ ଭେଟିବ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ। ଅନ୍ୟପକ୍ଷେ ଏହି ମ୍ୟାଚ୍ର ପରାଜିତ ଦଳ କ୍ୱାଲିଫାଇ ଟୁରେ ଆଉ ଏକ ସୁଯୋଗ ପାଇପାରିବେ। ସେହିଭଳି ଆସନ୍ତା 27 ତାରିଖ ଦିନ ନ୍ୟୁ ଚଣ୍ଡିଗଡ଼ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜୟ ଦଳ କ୍ୱାଲିଫାଇ ଟୁକୁ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାର ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଲହିକା ପଟ୍ଟନାୟକ। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ 3,38,115 ଜଣ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ହାର 97.56% ରହିଛି। ଅବଶିଷ୍ଟ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। କାର୍ଯ୍ୟକ୍ରମ ସଫଳତା ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
3: ଆମର ଜିଲ୍ଲାରେ ଆଗରୁ 415 ବୁଥ୍ ଥିଲା, ଏବେ ସେଟା ବୁଝିକି ନ୍ୟାସନାଲାଇଜ୍ କରିକି ଆମର 466 ବୁଥ୍ ହେଇଛି। କଣ୍ଟାମାଲ ଏସି 85 ତାର 15 ନୂଆ ବୁଥ୍ ହେଇଛି ଏବଂ 36 ହେଇଛି ଆମର ବୌଦ୍ଧ 86 ର। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ଆରମ୍ଭ ହେବାକୁ ଯାଉଛି। ଆମର 29/5/2026 ଭିତରେ ଟ୍ରେନିଂ ଆମର କରାହେବ, ଯେଉଁଥିରେ କି ଆମର ବେଲର ଏବେ ତାପରେ ଆମର ବେଲ ମାନେ ଯାଇକିରି ହାଉସ୍ ଟୁ ହାଉସ୍ ସର୍ଭେ କରିବେ। ସବୁ ବୁଥ୍ରେ ଦେଲେ ବୁଥ୍ ଲେବେଲ୍ ଏଜେଣ୍ଟ କେମିତି ଦେବେ ସବୁ ପଲିଟିକାଲ ପାର୍ଟି ସମସ୍ତଙ୍କୁ ଆମେ ଅପିଲ୍ କରିଛୁ ଏବଂ ଜନସାଧାରଣଙ୍କୁ ବି ଆମେ ଅପିଲ୍ କରିଛୁ। ଏବେ ଆମେ ଆପଣମାନଙ୍କ ମାଧ୍ୟମରେ ଅପିଲ୍ କରୁଛୁ ଯେ ସମସ୍ତେ ବେଲର ଦେଲେ ଘର ଟୁ ଘର ଯାଇକିରି ଆପଣମାନଙ୍କୁ ଆଡମିସନ୍ ଫର୍ମ ଦେବେ, ସେ ସମୟରେ ଆପଣମାନେ ନୀତି ଭାବରେ ସହଯୋଗ କରନ୍ତୁ, ଯାହାଦ୍ୱାରା କି ଆମେ ସ୍ୱଚ୍ଛ ଭୋଟର ଲିଷ୍ଟ ପାଇପାରିବା ଏବଂ 2002 ଭୋଟର ଲିଷ୍ଟ ସାଙ୍ଗରେ ବର୍ତ୍ତମାନ ତାଙ୍କର ଯୋଉ କରାହେଇଛି ବା ମ୍ୟାପିଂ କରାହେଇଛି ସେ ପ୍ରକ୍ରିୟାରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରୁଛି।
2: ଖରିଫ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଜୁନ୍ 2 ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଖୋଲିବା ନେଇ ସୂଚନା ଦିଆଯାଇଥିଲା। ଚଳିତ ରବି ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ 1,88,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର କାଉନ୍ସେଲିଂ ଅଭିଯାନ ଆୟୋଜିତ ହୋଇଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ଓ ନିଯୁକ୍ତିମୂଳକ ଶିକ୍ଷା ସମ୍ପର୍କରେ ବିଶେଷଜ୍ଞ

0: ମାନେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ 89 ସରକାରୀ କାର୍ଯ୍ୟାଳୟରେ ଓସ୍ୱାସ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିବା ସୂଚନା ଦିଆଯାଇଥିଲା। ଜନଜାତୀୟ ଗରିମା ଉତ୍ସବ 2026 ଅବସରରେ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସବୁଠାରୁ ପ୍ରଥମେ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି। ବୌଦ୍ଧ ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଆଦିବାସୀ ଓ ଆଦିମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଚାଲିଛି। ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ କହିଛି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଶିକ୍ଷଣ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ପୋର୍ଟାଲରେ କିପରି ଅଭିଯୋଗ ଦାଖଲ କରାଯିବ ଓ ନୋଡାଲ ଅଫିସରଙ୍କ ଭୂମିକା କ'ଣ ରହିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ1 ଗ୍ରେଡ୍ ପାଇଥିବା ଜିଲ୍ଲାର 12 ଛାତ୍ରଛାତ୍ରୀ ଓ 100% ପାସ୍ ହାର ଥିବା 13 ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। ସେ ଜିଲ୍ଲା ଶିକ୍ଷା ବିଭାଗର ମିଶନ ଏ1 ଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ, ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବ୍ରହ୍ମପୁର। ସମୟ ରାତି 7:30। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ କୃଷି ସଂସାର। ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନାରେ ଅଛନ୍ତି ଅରୁଣ କୁମାର ଶତପଥୀ।

0: ଓହୋ, ହଏ ଭାଇନା, ନମସ୍କାର ଭାଇନା।
1: ଭଉଣୀ
0: ହଁ
1: ନମସ୍କାର ନମସ୍କାର। ତମକୁ ମୁହଁଟାକୁ ଦେଖିଲେ ଯାହା ଜଣାପଡ଼ୁଛି, ତମେ ପୁରା ହାଲିଆ ହେଇଯାଇଛ। ଏପଟେ ଖରା ମାଡ଼ଟା ଜୋର କରି ଖାଇଛ।
0: ହଁ ଭାଇନା, ଆଜି ବିଲ ଆଡ଼େ ଯାଇଥିଲି ଯେ ଏମିତି ଖରା କିଏ ଖାଲି ପଡ଼ୁଛି ତ ଦେହ ଯାକ, ଆଉ
1: କେମିତି ଦେଖୁନ ଗୁମୁ ଗୁମୁ ଝାଳ।
0: ହଁ
1: ତାପରେ କଣ ହଉଛି, ଏଇ ଯୋଉ ଝାଞ୍ଜିଟା ବାଜୁଛି ଦେହକୁ, ମାନେ କେମିତି ଗୋଟେ ନିସ୍ତେଜ ହେଇଗଲା ଭଳିଆ ଲାଗୁଛି।
0: ହଁ ଖାଲି ତ ଝାଳ, ମୁଁ କେବେ ଝାଳ ବାହାରୁ ନଥିଲା ଭାଇନା, ଏଇ ଥରଟା ତ ଏମିତି ଖାଲି ମାନେ ବିଲରେ କଣ ଟିକେ କରିଲା ବେଳକୁ ଖାଲି ଝାଳ ଯେ
1: ଝାଉଁଳି ଗଲା ଭଳିଆ ଦେଖାଯାଉଛି।
0: ଆଉ କଣ ଧୁଆ ଧୁଇ ଟିକେ ଆଲିବା।
1: ମୁଁ ଗୋଟେ କଥା କହିବି,

0: ଆମେ ସମସ୍ତେ ଦୃଷ୍ଟି ଦେବା ଦରକାର। ତ ଇଏ ତ ଆମ କଥା ଆମେ ହେଲେ ଆଉ ବୈଠକରେ ମଧ୍ୟ ଏ କଥା ଆମେ ଶୁଣିଲେ। ବର୍ତ୍ତମାନ ହେଲା ଏମିତି ଜଣେ ଚାଷୀ ଆଜି ଆସିଛନ୍ତି, ତମେ ଶୁଣିଲେ ପୁରା କାନ ଡେରିକିରି ଶୁଣିବାକୁ ଚାହିଁବ ଆଉ ତାଟକା ମଧ୍ୟ ହେଇଯିବ।
1: କଣ ବା
0: କଣ ବା ବୋଲେ, ତମେ ସବୁ ଚାଷ ଦେଖିଛ, ଚାଷ ଭିତରେ ଧାନ ଦେଖିଲ, ମୁଗ ଦେଖିଲ, ବିରି ଦେଖିଲ, ମାଣ୍ଡିଆ ଦେଖିଲ, ପନିପରିବା ଚାଷ ଦେଖିଲ, ବା ଆମର ଯୋଉ ଉଦ୍ୟାନ ବିଭାଗର ଫୁଲ ବଗିଚାର ଚାଷ କଥା ଶୁଣିଲ, କି ଅମୃତଭଣ୍ଡା ଦେଖିଲ, କି କଦଳୀ ଗଛର ଗୁଆ ଗଛର ଚାଷ ଗଛ ବିଷୟରେ ଆମ ଅଞ୍ଚଳର ଆମ ମାଟିର ଆମ ଚାଷବାସର କଥାଟା ମୁଁ ତମକୁ ଶୁଣିଲି। କିନ୍ତୁ ତମେ କେବେ ଆମ ମାଟିରେ ଆମ ଅଞ୍ଚଳ ଭିତରେ ଅଙ୍ଗୁରକୁଳି ଚାଷ ଜାଣିଛ?
1: ଗଞ୍ଜାମ ଜିଲ୍ଲାରେ କୋଉଠି ହବ ଏ ଖରା ଦିନରେ?
0: ହଁ, ସେଇଟା ଗୋଟେ ଗଞ୍ଜାମ ମାଟିରେ ଆମ ଜିଲ୍ଲାରେ ଆମ ମାଟିରେ ଅଙ୍ଗୁରକୁଳି ଚାଷ କରିକି ଜଣେ ଚାଷୀ ଫଳେଇକି ଦେଖିଛନ୍ତି।
1: ଏମିତି କଥା କୁହନି ଭାଇନା, ମିଛଟା କହିକି ଆମକୁ ଡରନି କି ଆଉ ଆମକୁ ଏମିତି ଟେକାଟେକି
0: କଲା ଭଳି ଆଉ ମୁଁ ଡେରି କରୁନି।
1: ହଁ ହଁ କଣ,
0: ଏବେ ଆମର ଷ୍ଟୁଡିଓକୁ ମୁଁ ଯାହାକୁ ଡାକି ଆଣିଛି ତମ ପାଖରେ ବସିଛନ୍ତି, ସିଏ ହେଲେ କେ ନରସିଂହ ପାତ୍ର ଆମର।
1: ଆଜ୍ଞା, ତ କେଡ଼େ ସୁଟ ବୁଟ ପିନ୍ଧିଲା ଭଳିଆ ଲାଗୁଛନ୍ତି, ଏତେ ବଡ ଲୋକ ଭଳିଆ ଲାଗୁଛନ୍ତି, ତାଙ୍କେ କି ଅଙ୍ଗୁର ଚାଷ କରି ଆମ ଭଳିଆ ଚାଷ କରୁଛି?
0: ଚାଷୀମାନେ ଏମିତି ମହାନ ଚାଷ ସବୁ କରିକି ସୁଟ ବୁଟ ପିନ୍ଧିଲା ଭଳିଆ ହେଇଛନ୍ତି, ବୁଝିଲ? ସେମାନେ ଯୋଉ ଭଳିଆ ସେମାନେ ଫାର୍ମ କରିଛନ୍ତି, ମାନେ ଅସମ୍ଭବକୁ ସମ୍ଭବ କଲା ଭଳିଆ ଚାଷବାସ କରି ଦେଖେଇଛନ୍ତି। ଯୋଉ ମୁଁ ଯାହାଙ୍କ ନାଁ କହିଲେ ଚାଷୀ ତମ ପାଖରେ ବସିଛନ୍ତି, ସେ ହେଉଛନ୍ତି କେ ନରସିଂହ ପାତ୍ର, ନିମଖଣ୍ଡି ପେଣ୍ଠର। ସିଏ ଆମ ରାଜ୍ୟ ସରକାରଙ୍କର କୃଷି ବିଭାଗ ପକ୍ଷରୁ ପୁରସ୍କାର ପ୍ରାପ୍ତ ଚାଷୀ।
1: ଓହୋ, ସେଥିପାଇଁ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଆଇଛନ୍ତି? ବୋଲେ ମୁଁ ଭାବିଥିଲି କଣ ଏ ଆମ ଚଷା ମଣ୍ଡଳିଆ ଲୋକ ତ ଏମିତି କେବେ ଆସିବେନି। ହଉ ଆଜ୍ଞା, କ୍ଷମା କରିଦେ ଆଜ୍ଞା। ଆଜ୍ଞା ନମସ୍କାର, ବସ ବସ।
0: ତାଙ୍କ ସହିତ ତମେ ଏକା କଥାବାର୍ତ୍ତା କର, ଆମ ଚାଷୀ ଭାଇମାନଙ୍କୁ ସବୁ ଶୁଣେଇବା।
1: ମୁଁ କଥା ହେବି କି?
0: କଥା
1: ହଉ ହଉ ହଉ, ତାଙ୍କେ କି କରୁଛନ୍ତି କଣ କରୁଛନ୍ତି ମୁଁ ଟିକେ କଥା ହେବି ଆଉ, ହେଲା। ଆପଣ ଗୋଟେ ସମନ୍ୱୟ ଚାଷୀ, ବିଭିନ୍ନ ପ୍ରକାର ଚାଷ କରିବା ସହିତ ଗୋଟେ ନିଆରା ଚାଷ ପ୍ରଣାଳୀକୁ ଆପଣେଇଛନ୍ତି। ଭୀଷ୍ମଗିରି ଅଞ୍ଚଳରେ ବା ଦିଗପହଣ୍ଡି ଅଞ୍ଚଳରେ ନିମଖଣ୍ଡି ପେଣ୍ଠରେ ମଧ୍ୟ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ଆଉ ସମସ୍ତଙ୍କ ଠାରୁ ମଧ୍ୟ ପ୍ରଶଂସା ପାଇଛନ୍ତି, ରାଜ୍ୟ ସରକାରଙ୍କ ଠାରୁ ମଧ୍ୟ ପ୍ରଶଂସା ପାଇଛନ୍ତି, ପୁରସ୍କୃତ ହୋଇଛନ୍ତି। ଏଇ ଯେଉଁ ରାଜ୍ୟ ସରକାରଙ୍କ ଠାରୁ ଆପଣ ପୁରସ୍କୃତ ହୋଇଛନ୍ତି, ଆପଣଙ୍କୁ ନିଜକୁ ନିଜେ ଯୋଗ୍ୟ ବୋଲି ଭାବୁଛନ୍ତି କି?
2: ମୁଁ ଗର୍ବ କରିବି, ମୁଁ ଜଣେ ଶିକ୍ଷିତ ହେଲେ ମଧ୍ୟ ମୁଁ ଚାଷକୁ ମୋର ପେଶା ବୋଲି ମାନି ନେଇଛି, ଯାହାଦ୍ୱାରା ଆଜି ମୋର ପରିଚୟ ହେଉଛି ଚାଷୀ,
1: ସଫଳ ଚାଷୀ,
2: ସଫଳ ଚାଷୀ। ଆଜିକାଲି ଦୁନିଆରେ ଚାଷଟାକୁ ସମସ୍ତେ ହେୟ ମନେ କରୁଛନ୍ତି, କିନ୍ତୁ ତନ୍ମଧ୍ୟରୁ ମୁଁ ନିଷ୍ପତ୍ତି ନେଲି ଯେ ଚାଷକୁ ଆପଣାଇବା, ଚାଷକୁ ସମାଜରେ ମୁଖ୍ୟ ସ୍ରୋତ ସାମିଲ କରିବା, ଚାଷକୁ ଲୋକଙ୍କ ମଧ୍ୟରେ ଅଗ୍ରସର କରାଇକି ସଫଳ ଚାଷୀ ଲୋକଙ୍କୁ ସଚେତନ କରିବା, ସେଇଟା ହେଉଛି ମୋର ମୁଖ୍ୟ ଭୂମିକା ଥିଲା। ପ୍ରଥମରେ ମୁଁ ଗୋଟେ ଚାଷ ଆରମ୍ଭ କଲି, ଯେଉଁଟାକି ଗାଈ ଚାଷ, ଗାଈ ଚାଷରୁ ଗୋପାଳନ କଲି, ଗୋପାଳନରୁ
1: କେବେଠୁ ଆରମ୍ଭ କଲି? ଏଇଟା
2: ମୁଁ 2018 ଆରମ୍ଭ କଲି
1: ଗୋପାଳନ।
2: ଗୋପାଳନ ପରେ ତାପରେ କୁକୁଡ଼ା ପାଳନ କଲି, କୁକୁଡ଼ା ପାଳନ ପରେ ସରକାରଙ୍କର ଗୋଟେ ସ୍କିମ୍ ଆସିଲା, ଯେଉଁଟାକି ମୁଁ ପୋଖରୀ ତା ପୋଖରୀ 2 ପୋଖରୀ କଲି।
1: ଏଥି ନିମନ୍ତେ ଆପଣଙ୍କ ନିକଟରେ ଜମିର ଆବଶ୍ୟକତା ରହିଛି, ଜାଗାର ଆବଶ୍ୟକତା ରହିଛି?
2: ମୋର ବାପାଙ୍କର 3 ବା 15 ଜମି, ସେଭଳି ଇଣ୍ଟିଗ୍ରେଟେଡ୍ ଫାର୍ମିଂ କରିବି ବୋଲି ମୁଁ ନିଷ୍ପତ୍ତି କଲି, ଯେହେତୁ ତା ଭିତରେ ସବୁ ସମନ୍ୱୟ ଚାଷ କରିବାର କ'ଣ ହେଉଛି, କୁକୁଡ଼ା ଚାଷର ୱେଷ୍ଟେଜ୍ ଯେଉଁ ଅଛି ଆମର ପୋଖରୀରେ କାମ କରୁଛି,
1: ମାଛ ଚାଷ ପାଇଁ
2: ଗାଈର ଯାହା ଗୋବର ଆସିଲା ଆମ ପନିପରିବା ଫୁଲରେ ଲାଗୁଛି। ମୁଁ ଚିନ୍ତା କଲି ମୁଁ ସାରା ଦୁନିଆ ପାଇଁ, ସାରା ଚାଷୀ ପରିବାର ପାଇଁ ଗୋଟେ ଉଦାହରଣ ସାଜିବି, କିଛି କରିକି ଦେଖେଇବା। ଆଜିକାଲି ଯୁଗରେ ଚାଷୀ କିଛି କରିବା ପାଇଁ ଅକ୍ଷମ, ଯେଉଁଟାକି ଆଜି ହଜାର ହଜାର ଭର ପଡ଼ିଆ ପଡ଼ୁଛି।
1: ଆଜ୍ଞା, ଏଥି ନିମନ୍ତେ ଆପଣ କାହାଠୁ ପରାମର୍ଶ ନେଲେ, ସହାୟତା କେଉଁଠୁ ନେଲେ?
2: ସହାୟତା ସରକାରଙ୍କର ସହାୟତା ନିଶ୍ଚିତ ଅଛି, ସରକାରଙ୍କ ଯେଉଁ ଆମ କର୍ମଚାରୀ ଅଛନ୍ତି ସେମାନେ ଆମ ସହିତ ନିବିଡ଼ ସମ୍ପର୍କ ରଖୁଛନ୍ତି, ପ୍ରତି ମୁମେଣ୍ଟରେ ଆମର ସାଥ ଦେଉଛନ୍ତି, ସୁବିଧା ଅସୁବିଧାରେ ଭାଗିଦାର ହେଉଛନ୍ତି, ସରକାର ସହାୟତା ଯାହା ଆସିଲା ପ୍ରତି ଫୋକସ୍ ଦେଉଛନ୍ତି, ଆମେ ସେଇଟାକୁ କିଣି ଲୋକଙ୍କୁ

0: ଲୋକଲୋଚନକୁ ଆଣିବା, କର୍ମରେ ଲଗେଇକି ତାର ରେଜଲ୍ଟ କେମିତି ଆସିବ,
1: ଯେତିକି ଆପଣ ସବସିଡି ପାଇବା କଥା ସରକାରଙ୍କ ସହାୟତା ଅନୁସାରେ ସେତିକି ମଧ୍ୟ ପାଉଛନ୍ତି,
0: ସବୁ ପାଉଛି।
1: ପୋଖରୀ ଚାଷ କରିଛନ୍ତି, ପୋଖରୀ ପାଇଁ ବୋଲିକି ଆପଣଙ୍କୁ ପରାମର୍ଶ ମଧ୍ୟ
0: ଦେଇଛନ୍ତି ମତ୍ସ୍ୟ ଅଧିକାରୀ ମାନେ ଆସୁଛନ୍ତି।
1: ପୋଖରୀ ଚାଷରେ ଆପଣ କ'ଣ କ'ଣ ଏବେ ବର୍ତ୍ତମାନ
0: ବର୍ତ୍ତମାନ ଆମର ରୋହି ମାଛ ଅଛି, ଭାକୁର ମାଛ ଅଛି।
1: ତ ମାର୍କେଟକୁ ଛାଡ଼ିବା ପାଇଁ ବୋଲିକି କେତେ ଦିନ ଆପଣଙ୍କ ସମୟ ଲାଗେ, ବର୍ଷକୁ କେତେ ଥର ଆପଣ ମାଛ ଆଦାୟ କରନ୍ତି, ବିକ୍ରି କରନ୍ତି?
0: ବର୍ଷକୁ ଆମେ ମୁଖ୍ୟତଃ ଗୋଟେ ଥର ଦୁଇଥର ଆଦାୟ କଲେ ହବ, କିନ୍ତୁ ଟିକେ ଆମ ଗ୍ରୋଥ ଲୋଡ଼ ଆଭ ଦେଇଛି ଆମ ଅଧିକ ଜାଗା, ବର୍ଷକୁ ଥରେ ଆମେ କରୁଛୁ, ସେ ମାଛଟା ବଢ଼ିଲେ ଆମ ଫାଇଦାଟା ବଢ଼ିବ।
1: ତ ଜାଁଳା କେଉଁଠୁ ଆଣିଛନ୍ତି? ତାର
0: ଜାଁଳା ଆମର ଦିଗପଣ୍ଡିରୁ ଆମର ମତ୍ସ୍ୟ ଅଧିକାରୀ ଦେଉଛନ୍ତି, ସେ ସହଯୋଗ କରୁଛନ୍ତି।
1: ଏଇ ରୋହି ଭାକୁର ମାଛ କରୁଛନ୍ତି ନା ଅନ୍ୟ କିଛି ମାଛ ବି କରୁଛନ୍ତି?
0: ସେଠି ସୁବିଧା ଅଛି, ରୋହି ଭାକୁର ପାଇଁ ସୁବିଧା ଅଛି,
1: ସୁବିଧା
0: ଆଗାମୀ ଦିନରେ
1: ଜଳବାୟୁଟା ମାନେ ସରାଉଣ୍ଡିଂଟା
0: ଆଗାମୀ ଦିନରେ ଚିନ୍ତା କରୁଛି ଆମର ଟ୍ୟାଙ୍କ ମାଧ୍ୟମରେ ମାଛଟାକୁ ବଢ଼ାଇବା ପାଇଁ।
1: ହଁ, ବିଭିନ୍ନ ଜ୍ଞାନକୌଶଳ ଟ୍ୟାଙ୍କରେ ମଧ୍ୟ ବିଭିନ୍ନ ପ୍ରକାର ମାଛ ଚାଷ, ଚିଙ୍ଗୁଡ଼ି ଚାଷ ମଧ୍ୟ ହେଉଛି। ଯଦି ଆପଣ ପରାମର୍ଶ କରିବେ ନିଶ୍ଚୟ ଭାବରେ ଆପଣ କରିପାରିବେ। ତ ଆଶା କରିଛନ୍ତି ଅଧିକ ଲାଭ ପାଇଁ ବୋଲିକି ଆପଣ
0: ନିଶ୍ଚିତ
1: ଭାବରେ ଟ୍ୟାଙ୍କରେ ବି ମାଛ ଚାଷ କରିବେ। ଯଦି ଜାଁଳା ଆଣୁଛନ୍ତି, ଜାଁଳାକୁ ବଢ଼ାଇବା ପାଇଁ ବୋଲିକି ଆପଣ କିଛି ପରିଶ୍ରମ କରିବାକୁ ପଡ଼ୁଥିବ। ତ ସେଥିପାଇଁ ବୋଲିକି ଆମର ଯେଉଁ ଚାଷୀ ଭାଇମାନେ ଶୁଣୁଛନ୍ତି, ଯେଉଁମାନେ ମାଛ ଚାଷ କରିବା ପାଇଁ ଆଗ୍ରହୀ ଅଛନ୍ତି, ତାକୁ କ'ଣ କ'ଣ ମାନେ ଯତ୍ନ ନେବାକୁ ପଡ଼େ?
0: ପୋଖରୀରେ ଆମେ ସଫା ସୁତୁରା ରଖିବା, ନିୟମିତ ଜାଳକୁ ଖାଦ୍ୟ ଦେବା,
1: ଆଜ୍ଞା,
0: ଶିକାରୀ ମାଛର ରକ୍ଷା କରିବା, ବାହାର ଆମ ଜନ୍ତୁରୁ ତାକୁ ସୁରକ୍ଷା ଦେବା, ଜଣେ ନେଟ୍ ବନ୍ଧ ସାଇଡ଼ରେ
1: ଯଦି ନେଟ୍ ଲଗେଇଦେବ ତାହେଲେ
0: ନେଟ୍ ଲଗେଇଦେବା ସୁରକ୍ଷିତ ରହିବ, ବୋଲେ ଆମର ମାଛଟା କୌଣସି କ୍ଷତି ହେବନି, ଲାଭ ନିଶ୍ଚିତ ଭାବେ ହେବ।
1: ନେଟ୍ ଲଗେଇବା ପାଇଁ ବା ପୋଖରୀ ପରିଚାଳନା ପାଇଁ ବୋଲିକି
0: ସରକାରଙ୍କ ତରଫରୁ ସହାୟତା ମିଳୁଛି,
1: ମାନେ ସେ ଯଦି ପରାମର୍ଶ କରିକି ମତ୍ସ୍ୟ ଅଧିକାରୀମାନଙ୍କ ସହିତ ପରାମର୍ଶ କରିବେ ତାହେଲେ ଅନେକ ଚାଷୀ ମଧ୍ୟ ଉପକୃତ ନିଜେ ନିଜ ଜାଗାରେ ମାଛ ଚାଷ ବି କରିପାରିବେ। ଏବେ ବର୍ତ୍ତମାନ କେତେଟା ପୋଖରୀ ଅଛି?
0: ବର୍ତ୍ତମାନ ଦୁଇଟି ପୋଖରୀ ଅଛି,
1: ଦୁଇଟି ପୋଖରୀ ସେଇ ରୋହି ଭାକୁର ମାଛ।
0: ରୋହି ଭାକୁର ମାଛ
1: ଏବେଠୁ ଆପଣ ଜାଁଳା ଛାଡ଼ିଲେଣି?
0: ମୁଁ ଜାଁଳା ଛାଡ଼ିକି ଆମର ଜୁଲାଇରେ ଛାଡ଼ିଲି,
1: ଆଜ୍ଞା,
0: ଏବେ ମାସରେ
1: ଜୁଲାଇ ମାସରେ ଆପଣ ମାନେ ଆଦାୟ କରିବେ?
0: ଆଦାୟ କରିବେ।
1: ପ୍ରାୟ କେତେ ଖର୍ଚ୍ଚ କରିଛନ୍ତି, କେତେ ଲାଭ ହେବାର ମାନେ ସମ୍ଭାବନା ରହିଛି?
0: ପ୍ରାୟ ତାହିଁରେ 14,000 ଟଙ୍କାର ଜାଁଳା ଛଡ଼ା ଥିଲା, ବର୍ତ୍ତମାନ ମିନିମମ୍ ପାଖାପାଖି ତାହିଁରୁ ଆମେ 100,000 ଟଙ୍କାର ମାଛ
1: ଆଦାୟ କରିବେ। 14,000 ସହିତ ତା ନେଟ୍ ଲଗେଇଥିବେ,
0: ଖର୍ଚ୍ଚ ପ୍ରାୟ ପାଖାପାଖି 30,000 ଖର୍ଚ୍ଚ ହେଇଥିବ, 70,000 ଟଙ୍କା ମୁଁ
1: ଲାଭ ପାଇଲେ। ତ ଗୋଟିଏ ପୋଖରୀ ଯଦି ଜଣେ ଚାଷୀ 70,000 ଟଙ୍କା ବର୍ଷକୁ ଲାଭ ପାଉଛି ମାନେ କମ୍ ପରିଶ୍ରମରେ, ତାହେଲେ ନିଶ୍ଚୟ ଭାବରେ ଗୋଟେ ମାନେ ଉପାଦେୟ ଚାଷୀ
0: ଚାଷ
1: ଆଉ ଲୋକମାନଙ୍କ ପାଇଁ ପ୍ରେରଣାଦାୟକ, ଯେ ଲୋକମାନେ ମଧ୍ୟ ଲାଭବାନ ହେଇପାରିବେ ଏଇ ମାଛ ଚାଷ କରିକି। ତ ଆପଣ ଆଉ ଗୋଟେ କଥା କହିଲେ, ମାଛ ଚାଷ ସହିତ ଛତୁ ଚାଷ ମଧ୍ୟ କରୁଛନ୍ତି, ଛତୁ ଚାଷ ଏଇ ଯେଉଁ ମାଛ ଚାଷ ପୁଣି ଛତୁ ଚାଷ ପୁଣି ଆଉଥରେ ଫୁଲ ଚାଷ ମଧ୍ୟ କରୁଛନ୍ତି, ସମନ୍ୱୟ ଚାଷ କରୁଛନ୍ତି, ଛତୁ ଚାଷ ପାଇଁ କେମିତି ସମୟ ଦେଉଛନ୍ତି ଆପଣ?
0: ମୁଁ ପ୍ରଥମରେ ଆପଣଙ୍କୁ କହିଛି ମୁଁ ଲୋକଙ୍କ ପାଇଁ ଗୋଟେ ଉଦାହରଣ, ମୁଁ କଷ୍ଟ ବଢ଼ିବା ସହିତ ତହିଁରେ କର୍ମଜିତ କରୁଛି ପ୍ରତ୍ୟେକ ଦିନ, ପ୍ରତିଦିନ 10-15 ଜଣ ମହିଳା ତାଙ୍କେ ପରିବାର
1: ସ୍ୱାବଲମ୍ବୀ ସେଇ ଛତୁ ଚାଷ ପାଇଁ ବୋଲିକି ସେମାନେ ଲୋକମାନେ ନିୟୋଜିତ ହୋଇଛନ୍ତି। ସେଇ ଛତୁ ଚାଷରେ ଆପଣ କେତେ ଥର ଆଦାୟ କରିବେ ବର୍ଷକୁ?
0: ଛତୁଟା ବର୍ଷକୁ ମିନିମମ୍ 6 ମାସ ଆମର ଭଲ ଆଦାୟ ହେବ,
1: ଆଜ୍ଞା।
0: ବର୍ତ୍ତମାନ ଯେଉଁ ଖରା ସିଜନ୍, ଏଇଟା ଅଫ୍ ସିଜନ୍, ବର୍ତ୍ତମାନ ଛତୁ ଚାହିଦା ମାର୍କେଟରେ
1: ବଢ଼ିଛି,
0: ଆଦାୟ କମିଛି, କିନ୍ତୁ ରେଟ୍ ଭଲ ଅଛି।
1: ହଁ, ତାହେଲେ ଆପଣ ମାନେ ଯେତିକି ଯଦି ବି ଚାଷ ଆଦାୟ କରିବେ ଛତୁ, ତାହେଲେ ଅଧିକ ହିଁ ଲାଭ ପାଇବ?
0: ଏବେ ଲାଭ ହବ, ଆମର ଜୁନ୍ ପର୍ଯ୍ୟନ୍ତ ଆମର ଲାଭ ରହିବ, ଜୁନ୍ ଜୁଲାଇ ମାର୍କେଟ ରେଟ୍ କମିଯାଉଛି, କିନ୍ତୁ ଭଲ ଅଛି ବର୍ତ୍ତମାନ ରେଟ୍ ମାର୍କେଟ 300 ଟଙ୍କା।
1: ଆପଣ ଗୋଟେ ଯଦି ବର୍ଷକୁ ଇନଭେଷ୍ଟମେଣ୍ଟ କେତେ କରୁଛନ୍ତି ଛତୁ ଚାଷ ପାଇଁ ବୋଲିକି?
0: ଗୋଟେ ବେଡ୍ରୁ ଆମେ ଗୋଟେ ବେଡ୍ ନେବା, ଗୋଟେ ବେଡ୍ରୁ ଆମର 50-100 ଟଙ୍କା ଖର୍ଚ୍ଚ ହେବ
1: ମାତ୍ର,
0: ମାତ୍ର ଲାଭ ହେବ 300 ଟଙ୍କା, 100 ଟଙ୍କା ଖର୍ଚ୍ଚ କଲେ ଗୋଟେ ବେଡ୍ରୁ ଆମେ 200 ଟଙ୍କା
1: ଲାଭ ପାଇଲୁ, ମାନେ 2 ଗୁଣ ଟଙ୍କା ଅଧିକ ପାଇଲୁ,
0: ଅଧିକ ପାଇଲୁ।
1: ଆପଣ କେତେଟା ବେଡ୍ ଅଛି?
0: ମୋର ଦିନକୁ 200-300 ବେଡ୍ ପଡୁଛି,
1: ପ୍ରତିଦିନ
0: ପ୍ରତିଦିନ
1: ମାନେ ନୂଆ ମାନେ ଆଦାୟ ହେବା, କେତେ ଦିନକୁ ଥରେ ଆଦାୟ ହୁଏ
0: ଛତୁ? ଯେଉଁଦିନ ବେଡ୍ ପଡିବ ତାର ଠିକ 10-12 ଦିନରେ ସେ ଆଦାୟ ଆରମ୍ଭ ହେବ। ଛତୁ ଏମିତି ଗୋଟେ ଚାଷ କମ୍ ଦିନ ଭିତରେ ଅଧିକ ଲାଭ ଦେଇଦେବ, ସେ ହେଉଛି ଛତୁ ଚାଷ। ଆମର ଯଦି ଟେମ୍ପରେଚର ଆଉ ଆର୍ଦ୍ରତା ଯଦି ଠିକ୍ ଅଛି, ଠିକ୍ ଆମର 10 ଦିନରୁ ସେ ଆରମ୍ଭ ହୋଇଯିବ,
1: ମାନେ
0: ଫୁଟିବାଟା ଆରମ୍ଭ ହୋଇଯିବ 10 ଦିନରୁ 12 ଦିନ।

0: ଦିନ ଭିତରେ ତାର ମସଲା
1: ଗୋଟେ ବେଡ଼ରେ ଆପଣ 50 ଟଙ୍କା ଖର୍ଚ୍ଚ କରୁଛନ୍ତି ମାନେ 300 ଟଙ୍କାର ସେଟା କେତେ ଦିନକୁ କେତେ ଦିନକୁ ଥରେ ବେଡ଼ ସରିବା ପର୍ଯ୍ୟନ୍ତ
0: ବେଡ଼ ତାର
1: କେତେ ଦିନ ପର୍ଯ୍ୟନ୍ତ
0: 15 ଦିନ ପରେ ତାର ବେଡ଼ ଗଲା
1: 15 ଦିନ
0: ଆମେ ରିଟର୍ନ ପାଇଯିବା 50 ଟଙ୍କା ଖର୍ଚ୍ଚ କରୁଥିବା 300 ଟଙ୍କା ତ ରିଟର୍ନ ପାଇଯିବା
1: ଆଉ ଗୋଟେ ରହିଲା ନିଆରା ଚାଷ ବୋଲି ଯେ ମୁଁ କହୁଥିଲି ଆରମ୍ଭରୁ ଯେ ଆପଣ ଗୋଟେ ଅଙ୍ଗୁର ଚାଷ କରିଛନ୍ତି ସେ ଅଙ୍ଗୁର ଚାଷ ହିଁ ଆପଣ କେମିତି ମନ ବଳେଇଲେ ଆଉ କେମିତି ତାର ପ୍ରସ୍ତୁତି କଲେ ଆଉ କେଉଁଠୁ ସେ ଚାରା ଆଣିଲେ ସେଇ ଯୋଉ ଜ୍ଞାନକୌଶଳ ମଧ୍ୟ ଦରକାର ଯୋଉ ସେଟା କେମିତି ଆସିଲା ଆପଣଙ୍କ ମନକୁ
0: ଇଚ୍ଛା ଶକ୍ତି ଗୋଟେ ଜିନିଷ ଇଚ୍ଛା ଶକ୍ତି ବଳରେ ସବୁ ଜିନିଷ ସଫଳ ହୁଏ ଅସମ୍ଭବ ବି ସମ୍ଭବ ହୁଏ
1: ଆଜ୍ଞା
0: ଆପଣ ଯେମିତି ଆଜି ଭାବୁଛନ୍ତି ଯେ ଦିଗପହଣ୍ଡି ଅଞ୍ଚଳ ବିଶ୍ୱନାଥ ପଞ୍ଚାୟତ ଅନ୍ତର୍ଗତ ନିମନ ପେଣ୍ଠରେ ଅଙ୍ଗୁର ଚାଷ ସମ୍ଭବ ହେଲା
1: ମାନେ
0: ଗରମ ଏରିଆରେ ଏ ପ୍ରଶ୍ନ ମୋର ବି
1: ମୋତେ ବି ଆଶ୍ଚର୍ଯ୍ୟ ଲାଗୁଛି
0: ମୁଁ
1: ଯେହେତୁ ଆମେ ଶୁଣିଛୁ କାଶ୍ମୀର ହିଁ ମାନେ ଥଣ୍ଡା ଏରିଆ ଯୋଉଟା କି ହିମାଳୟ ପାଦ ଦେଶରେ ହିଁ ସେ ଅଙ୍ଗୁର ଚାଷ ହେଉଛି ଏପଲ ଚାଷ ହେଉଛି କିନ୍ତୁ ଆପଣ ଯେଉଁ ଅଙ୍ଗୁର ଚାଷ ଆପଣ ଏତେ ପାହାଡ଼ିଆ ଅଞ୍ଚଳ ଖରା ଯୋଉଠି ପ୍ରବଳ ଆଉ ଯେଉଁଠି ଗରମ ବେଶୀ ସେଠି ଆପଣ କରୁଛନ୍ତି ଅଙ୍ଗୁର ଚାଷ
0: ମୁଁ ଯେତେବେଳେ ଶୁଣିଲି ଗୋପାଳପୁର ବେଳାଭୂମି ଅନ୍ତର୍ଗତ କରପଲି ଗୋଟେ ଗାଁ ସେ ଗାଁରେ ଜଣଙ୍କ ବାରିରେ ଅଙ୍ଗୁର କୋଳି ହେଉଛି ମୁଁ ନ ଦେଖିଲା ପରେ ମୋ ବିଶ୍ୱାସ ହେଲାନି ଏଥିପାଇଁ ଗୋଟେ ଦିନ କହିଲି ଅଙ୍ଗୁର କୋଳି ହେଉଛି ବୋଲି ପରୀକ୍ଷା କରିବା ପାଇଁ ଗୋଟେ ଦିନ କହିଲି ଦେଖିଲି ଯେ ସେ ଯେଉଁ ପ୍ରକାର ନିଜେ ଦେଖିଲେ ସେଇଟା ଆପଣ ବିଶ୍ୱାସ କରିପାରିବେ ସେ ଆମର ବନ୍ଧୁ ଲାଗିବ ତାଙ୍କୁ କହିଲି ମୁଁ ଏଇଟା ଟିକେ ଆବଶ୍ୟକତା ଅଛି କେମିତି କରିବା ସେ କ'ଣ କହିଲେ ଖୁସି ଖୁସି ମନରେ ଗୋଟେ ପୁଆ ଖଣ୍ଡେ ମୋତେ ଦେଲେ ଡାଳ ଖଣ୍ଡେ ଏଇଟା ତମେ ନିଅ ଲଗ ଡେଲି ପାଣି
1: ଦେବ
0: ଡଙ୍କର ହୁଏ ବୋଲେ ମୁଁ ବି ବିଶ୍ୱାସ କରୁନଥିଲି ସେ ଡଙ୍କଟା ଆଣିକି ଜଷ୍ଟ ପୁତିଛି ମାନେ ପୁତିବାର ଗୋଟେ ବର୍ଷେ ସେ ଯେଉଁଟାକୁ ଆମକୁ କହିଥିଲେ ସେଟା ଆର୍ଦ୍ରତା ପାଣି ଡେଲି ଲୋଡ଼ା ତାକୁ କିଛି ଆବଶ୍ୟକ ନାହିଁ ଆମ ନର୍ମାଲ ମାଟିରେ ପାଣି ଖତ ସାର ତଳେ ଲଗେଇବା ତଳେ ଲଗେଇବା ଖତ ସାର ଗୋବର ଖତ ଦେବା ଡେଲି ପାଣି ଲୋଡ଼ା ବର୍ଷ ପରେ ଆଜି ଦେଖିଲି ଗତ ବର୍ଷ ଟିକେ ଟିକେ ହେଇଥିଲା ସମସ୍ତେ ଲଗେଇପାରିବା ସେଥିପାଇଁ ମୋ ଚାଷୀ ଭାଇ ମାନଙ୍କୁ ମୋର ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ଅନୁରୋଧ ଅଙ୍ଗୁର ଆମ ନିଜ ବାଡ଼ିରେ ସମସ୍ତେ ଲଗେଇ ପାରିବା ଅସମ୍ଭବ ବୋଲି କିଛି ନାହିଁ ଗୋଟେ ଜିନିଷ ତାକୁ ଆର୍ଦ୍ରତା ଲୋଡ଼ା ସବୁବେଳେ ବତରେଇବା ନିଶ୍ଚିତ ଭାବେ ହବ ମୁଁ ଗୋଟେ ଭିଡ଼ିଓ କରିଥିଲି ଭିଡ଼ିଓ ମାଧ୍ୟମରେ ସବୁ ବାର୍ତ୍ତା ଦେଇଛି ଯେ ଅଙ୍ଗୁର ଯେଉଁ ବାହାର ଦେଶ ଉପରେ ନିର୍ଭର କରୁଛେ ଆମେ ନିଜ ବାଡ଼ିରେ ଗୋଟେ ଅଙ୍ଗୁର ଗଛ ଲଗେଇବା ସ୍ୱଦେଶୀ ସରକାରଙ୍କ ଯେଉଁ ସ୍ଲୋଗାନ ଅଛି ସ୍ୱଦେଶୀ ଆମେ ବାହାର ଯେଉଁ କିଛି ଖାଉଛେ ନିଜ ବାଡ଼ିର ମହତ୍ଵ ଅଛି ଆଉ ଚେଷ୍ଟା କଲେ ନିଶ୍ଚିତ ସଫଳ ହେବ ସବୁ ଚାଷୀ ଭାଇମାନଙ୍କୁ ଶ୍ରୋତାମାନଙ୍କୁ ଅନୁରୋଧ ସମସ୍ତେ ଗୋଟେ ଗୋଟେ ଅଙ୍ଗୁର କୋଳି ମଗାନ୍ତୁ ଅନଲାଇନ୍ରେ ଉପଲବ୍ଧ ଯଦି ନାହିଁ ମୁଁ ଯୋଗାଯୋଗ କରନ୍ତୁ ମୁଁ ବି ଡଙ୍କ ଖଣ୍ଡେ ଦେବି ଏଇଟା ପ୍ରସାର ଆଉ ପ୍ରଚାର ହଉ ସମସ୍ତ ଅଙ୍ଗୁର କୋଳି ଖାଇବା
1: ବହୁତ ବଢିଆ କଥା କହିଲେ ଯେ ଆମେ ସବୁ ଶ୍ରୋତା ଅଙ୍ଗୁର ଗଛ ଲଗେଇବେ ନିଜ ବାଡ଼ିରେ ଅଙ୍ଗୁର ଫଳେଇବେ ଆଉ କାଶ୍ମୀର ଉପରେ ନିର୍ଭର ନ କରିକି ଆମେ ନିଜେ ଯେ ଅଙ୍ଗୁର ଫଳେଇବା ଆଉ ଖାଇବା ସ୍ୱଦେଶୀ ନିଜ ମାନେ ପରିଶ୍ରମ କରିକି ଯେଉଁ ଅଙ୍ଗୁରଟା ଖାଇବା ସେଇଟା ନିଶ୍ଚିତ ଭାବରେ ମିଠା ହିଁ ଲାଗିବ ବହୁତ ସୁନ୍ଦର କଥା ଆପଣ କହିଛନ୍ତି ଆମର ଶ୍ରୋତା ବନ୍ଧୁମାନେ ଶୁଣିଛନ୍ତି ଆମ କାର୍ଯ୍ୟକ୍ରମ ଜରିଆରେ ନିଶ୍ଚିତ ଭାବରେ ଆପଣ ମନୋଭାବ ରଖିଛନ୍ତି ସବୁ ଚାଷୀ ଯେମିତି ନିଜକୁ ମାନେ ବାହାରକୁ ନ ଯାଇକି ନିଜ ଘର ପାଖରେ ନିଜ ଗାଁ ମାଟିରେ ଯଦି ଚାଷ କରିବେ ଦୁଇ ପଇସା ଲାଭ ପାଇବେ ତାହେଲେ ତାଠୁ ସ୍ୱର୍ଗ ସୁଖ ଆଉ କୌଣସି ଜାଗାରେ ପାଇପାରିବାନି ବହୁତ ବହୁତ ଧନ୍ୟବାଦ ନମସ୍କାର
0: ନମସ୍କାର
2: ମୁଁ ବସି ଶୁଣୁଥିଲି ତମେ ତାଙ୍କୁ ପଚାରୁଥିଲ ଆଉ ତାଙ୍କେ କହୁଥିଲେ ନରସିଂହ ପାତ୍ର କେତେ ସୁନ୍ଦର ଅଙ୍ଗୁର କୋଳି ଚାଷ କରିକି ଏଇଠି ଫଳେଇକିରି ସେ ବଜାରକୁ ଛାଡ଼ିଦେଲେଣି ଆଉ ଏଇଟା ଗୋଟେ ଅସମ୍ଭବ ଜିନିଷଟା ଆମକୁ ସମ୍ଭବ ହେଲା ଭଳିଆ ଲାଗୁଛି
1: ଭାଇନା କଥା ହେଇକି ମୁଁ ଜାଣିଲି ମୁଁ ଯେଉଁ କହୁନଥିଲି ଆମର ଏଇଠି କେଉଁଠି ହବ ବୋଲି ତାଙ୍କେ କରିକି ଦେଖେଇଛନ୍ତି ବୋଲି ହେଲେ ସତ ଗା ଆଉ ହେଲେ ଆମେ ଆମେ ଯଦି ଖାଲି ଟିକେ ଚେଷ୍ଟା କରିବା ବୋଲି କହିଲେ ତାଙ୍କର ଭଳିଆ ଚିନ୍ତି ହେଲେ ତାଙ୍କେ ହେଲା ଭଳିଆ ହେଇଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କାର ପାଇବେନି କାହିଁକି ବା କହିନ ତାଙ୍କେ ତ ଏମିତି କେତେ ପ୍ରକାର ଚାଷ କରୁଛନ୍ତି ଇଆଡ଼େ ମାଛ ଚାଷ କରୁଛନ୍ତି ଇଆଡ଼େ ଗେଣ୍ଡୁଫୁଲ ଚାଷ କରୁଛନ୍ତି ରଜନୀଗନ୍ଧା ଚାଷ କରୁଛନ୍ତି ଅଙ୍ଗୁର ଚାଷ କରୁଛନ୍ତି ବୋଲେ କହିଲେ ନିଶ୍ଚୟ ରାଜ୍ୟ ସରକାର ପୁରସ୍କାର ଦେବେ ଆଉ ପ୍ରୋତ୍ସାହନ ଦେବେ ଆଉ
2: ଖାଲି ସେତିକି ନାହିଁ ସେ ମଧ୍ୟ ପ୍ରସ୍ତୁତ ଅଛନ୍ତି ଯଦି ଏ ଅଙ୍ଗୁର ଚାଷ ସମ୍ପର୍କରେ ଅନ୍ୟ କୌଣସି ଚାଷବାସ ସମ୍ପର୍କରେ ଚାଷୀମାନେ ତାଙ୍କ ସହିତ ଯୋଗାଯୋଗ କରିବେ ତାହେଲେ ସେ ତାଙ୍କୁ ପରାମର୍ଶ ଦେଇକି ମଧ୍ୟ ଆଗକୁ ବଢିବା ପାଇଁ ସାହାଯ୍ୟ କରିବେ
1: ହଁ ଏ ଭାଇନା କଥା ବଢିଆଟା କହିଲେ ହେଲେ ଭାଇନା ଆମେ ତ କଥା ହଉଥିଲେ ହଉଥିବା ଆଗା ହେଲେ ଆଉ
2: ଦେଖ ତମେ ଯେମିତି ଜଣେ ପରିଶ୍ରମୀ ବିଲକୁ ବାଡ଼କୁ ଯାଇକି 24 ଘଣ୍ଟା କାମରେ ଲାଗିଥିଲେ ମଧ୍ୟ ଲାଗିଥିବ
1: ସେମିତି ପଇସା ମିଳିବ କି କହୁନ
2: ସେଇଭଳି ଆମର ଜଣେ ଗ୍ରାମର

0: ତାଙ୍କ ନାଁ ହେଉଛି ପି ଦମୟନ୍ତୀ। ତାଙ୍କ ପୁଅ ଗୋଟେ ପୋଲ୍ଟି କରିଛି, କୁକୁଡ଼ା ଫାର୍ମ ଗୋଟେ କରିଛି, ସିଏ ସେଥିରେ ଲାଗିକି ସେସବୁ କୁକୁଡ଼ାମାନଙ୍କର ଯତ୍ନ ନେଇକିରି କୁକୁଡ଼ା ଚାଷ ଉପରେ ସିଏ ପୁରା ଗୋଟେ ଅଭିଜ୍ଞତା ହେଇଗଲାଣି, ଆଉ ଗୋଟେ ଫାର୍ମଟାକୁ ସେ ସମ୍ଭାଳି ଦେଉଛନ୍ତି।
1: ହଁ ନା କ'ଣ, କୁକୁଡ଼ା ଚାଷ କରିକି
0: ସେ ଜଣେ ମହିଳା କୁକୁଡ଼ା ଚାଷୀ ହିସାବରେ ତାଙ୍କ ସହିତ ମୁଁ କଥାବାର୍ତ୍ତା କରିଛି।
1: ଶୁଣିବା
2: ମା, ନମସ୍କାର।
3: ମା ନମସ୍କାର।
2: ତମ ନାଁ କ'ଣ?
3: ପି ଦମନ୍ତୀ।
2: ତମେ ସବୁ କୁକୁଡ଼ା ପାଳିଛ, କୁକୁଡ଼ା ଚାଷ କରୁଛ? ଆଚ୍ଛା, କେତେ ଜାଗାରେ କେତେ କୁକୁଡ଼ା ରଖିକିରି ତାକୁ ପାଳୁଛ?
3: କେତେ ଜାଗା ଜାଗା
2: ଦୁଇ ଭଣ ଜାଗାରେ କୁକୁଡ଼ା ଗୋଟେ ଫାର୍ମ କରିକିରି ସେଇଠି କୁକୁଡ଼ା ଚାଷ କରୁଛ ନା କି? କେତେ କୁକୁଡ଼ା ଅଛନ୍ତି ଏବେ?
3: ପାଞ୍ଚଶହ।
2: ପାଞ୍ଚଶହ କୁକୁଡ଼ା ରଖିଛ? ଆଚ୍ଛା, ସେ କୁକୁଡ଼ାର ଚିଆଁ ଆଉ ସେ ଯେଉଁ ଛୁଆ କୁକୁଡ଼ା ସବୁ କେଉଁଠୁ ଆଣୁଛ?
3: କେଉଁଠି ମୁଁ ଜାଣିବା ପୁଅ ଜଣା।
2: ତମର ସେ ଯେଉଁ କୁକୁଡ଼ା ଗୁଡ଼ାକ ପାଳିବା ପୋଷିବା କାମ ତମେ କରୁଛ, ସିଏ ସକାଳ ରାତି ପାଇଲେ ସକାଳ ଆରମ୍ଭ କରିକି ପୁଣି ରାତି ପର୍ଯ୍ୟନ୍ତ ସେ କୁକୁଡ଼ାର କେମିତି ତାର ସବୁ ଦାୟିତ୍ୱ ନେଉଛ, ଯତ୍ନ କେମିତି ନେଉଛ?
3: ଯତ୍ନ ବେଲେ ଦାନା ପକାଉଛୁ, ପାଣି ପକାଉଛୁ।
2: କି ପ୍ରକାର ଦାନା ସେଇଟା?
3: ସେ ଦାନା ଯେଉଁ ଆଉଛି ଆମର ବଡ଼ ବଡ଼ ଦାନା ଯାକ ସେ ଯାକ
2: ପାଣି ଦେଉଛ? କୁକୁଡ଼ାକୁ ପାଣି ଦେଉଛ, ମାନେ ବାରମ୍ବାର ତାକୁ ପାଣି ଦେବାକୁ ପଡ଼ୁଛି?
3: ବାରମ୍ବାର ପାଣି ଦେବାକୁ ପଡ଼ୁଛି।
2: ଗୋଟେ ଚିଆଁ କୁକୁଡ଼ାଟେ ବଡ଼ ହେଲେ ବଞ୍ଚିଥିବା ପର୍ଯ୍ୟନ୍ତ ମାନେ ଚିଆଁଠୁ ତାର ଆୟୁଷଟା କେତେ କେତେ ଦିନ ସେ ବଞ୍ଚେ ଗୋଟେ କୁକୁଡ଼ା?
3: ଛଅ ମାସ ସାତ ମାସ ଏମିତି।
2: ଆପଣଙ୍କ ନଜରରେ ଛଅ ସାତ ମାସ ଗୋଟେ କୁକୁଡ଼ା ରହୁଛି ନାଇଁ କି? କେତେ କିଲୋ ପର୍ଯ୍ୟନ୍ତ ହେଉଛି ଗୋଟେ କୁକୁଡ଼ା?
3: ଦୁଇ କିଲୋ ପର୍ଯ୍ୟନ୍ତ ହବ। ଦେଶୀ ରଖୁଛି ଏବେ।
2: ଆଉ ଦୁଇ ପ୍ରକାର କୁକୁଡ଼ା ଅଛନ୍ତି, ଗୋଟେ ଅଣ୍ଡା ଦିଆ କୁକୁଡ଼ା ଆଉ ଗୋଟେ ଅଣ୍ଡା ଦେବେ ନାହିଁ, ଏମିତି ଆପଣଙ୍କର କେଉଁଟା ଅଛି?
3: ଅଣ୍ଡା ହେଲେ ଏତା ଦେଉଛି,
2: ଅଣ୍ଡା ଦେବା କୁକୁଡ଼ା ଅଛି ନାଇଁ କି?
3: ଦେଶୀ ରଖୁଛୁ ଆଉ, ଦେଶୀ
2: ଦେଶୀ କୁକୁଡ଼ା। ଆପଣ ଦେଶୀ କୁକୁଡ଼ା ପାଳନ କରୁଛନ୍ତି ନାଇଁ କି?
3: ନାଇଁ, ସେ ଏବେ କରିଥିଲୁ।
2: ହେଲେ ଦେଶୀ କୁକୁଡ଼ା କେଉଁଠୁ ପାଇଲେ ସବୁ?
3: ସେଇଟା ମୁଁ ଜାଣିନି।
2: ଦେଶୀ କୁକୁଡ଼ାର ମାନେ ଦର ମାନେ ଦାମଟା ଅଧିକା
3: ଅଧିକା ଅଧିକା
2: ଫାର୍ମ କୁକୁଡ଼ା ଅପେକ୍ଷା ଦେଶୀ କୁକୁଡ଼ାର
3: ଅଧିକା
2: ଅଧିକା ଅଛି? ଦେଶୀ କୁକୁଡ଼ା ବି ସେଇ ଦାନା ହିଁ ଖାଉଛି ନା ଆଉ କ'ଣ ଦାନା?
3: ନାଇଁ, ସେ ଦାନା ଦେଉଛୁ, ଛତୁଆ କିଣିକି ଆଣୁଛୁ, ତାପରେ କୁଦ ଏସବୁ ଖାଉଛନ୍ତି।
2: ହେଲେ କୁକୁଡ଼ା ବେଳେବେଳେ କୁକୁଡ଼ାକୁ ମାନେ ଆମେ ଯେମିତି ମଣିଷ ଆମର ଜୀବନ ଅଛି, ଆମ ବିଭିନ୍ନ ପ୍ରକାର ରୋଗ ବୈରାଗ ଆସୁଛି, ସେମିତି କୁକୁଡ଼ାକୁ କ'ଣ ରୋଗ ବୈରାଗ ଆସୁଛି? କ'ଣ ସବୁ ହେଉଛି ସେମିତି ତାର ଦେହ ଖରାପ କ'ଣ ହେଉଛି?
3: ଖରାପ ହେଲେ ଡୁଙ୍କର ଅଛନ୍ତି, ମରିଯାଉଛନ୍ତି ଡୁଙ୍କର ହେଇକିରି।
2: ଆପଣ ତାକୁ କିଛି ଔଷଧ ପତ୍ର ତା ପାଇଁ ବ୍ୟବସ୍ଥା କରୁଛନ୍ତି?
3: କୋର୍ଟ ଆଣୁଛନ୍ତି ନା, ସେ ପୁଅ କେକା ଜଣା, ଆଉ ଆମକୁ ବେଲେ ଜଣା ନାହିଁ।
2: ତ କୁକୁଡ଼ା ସବୁ ବ୍ୟବସାୟ କେମିତି ହେଉଛି, ତାକୁ ବିକ୍ରି ବଟା କୁଆଡ଼େ କରୁଛନ୍ତି?
3: କେମିତି ଆଉଛନ୍ତି ନେଉଛନ୍ତି, କାହାକୁ ଦଶଟା ଦରକାର କାହାକୁ ଏମିତି ନେଉଛନ୍ତି ଆଉ।
2: ଇ ତୁମ ଗାଁ ଆଖପାଖ ଗାଁ ଅଞ୍ଚଳରେ ବିକ୍ରି କରୁଛନ୍ତି?
3: ବିକ୍ରି କରୁଛନ୍ତି।
2: ଆଉ ତାକୁ ନିଜେ ଏଇଠି କାଟିକିରି ଦେଉଛନ୍ତି?
3: ନାଇଁ ନାଇଁ, ଏଇଠି କାଟିକିରି ଦେଉନ,
2: କେବଳ ଜିଅନ୍ତା କୁକୁଡ଼ା ଦିଆହେଉଛି?
3: ଜିଅନ୍ତା କୁକୁଡ଼ା।

0: ଖାଇବୁ,
1: ପାଞ୍ଚଟା ଯାଉଛୁ ଆଉ ତା ସାଥିରେ କଟକି ଆଉ।
2: ହେଲେ କୁକୁଡ଼ା ସହିତ ଲାଗିକିରି କାମ କଲାବେଳେ ତା ମନ କଥା ବୁଝିପାରୁଛ ଯେ କୁକୁଡ଼ାର କାହାର ଦେହ ଖରାପ ଅଛି, କିଏ ଖାଉନି, କିଏ ଖାଇ ଦେଇଛି ଆଉ ଖାଇବାକୁ ତା ଇଚ୍ଛା ନାହିଁ।

0: ଭାଗ ନେଇଥିବାରୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
1: ହଇ ଭାଇନା, ଦେଖ ଏ ବୈଠକକୁ ଆସିଲେ ଯାହା ହାଲିଆ ଅଳସୁଆ ଥିଲେ ମଧ୍ୟ ସବୁ ପଳଉଛେ। କାହିଁକି ବୋଲି କହିଲେ, ଏ ଯେଉଁ ବିଭିନ୍ନ ପ୍ରକାର ଚାଷୀ ଆସଥାଉଛନ୍ତି, କିଏ କ'ଣ କରୁଛନ୍ତି, ଆମେ ଟିକେ ହାଲିଆ ବୋଲି କହିଲା ବେଳକୁ ସେମାନେ ଯେଉଁ ପ୍ରକାର କାମ କରୁଛନ୍ତି, ଯେଉଁ ଦୌଡ଼ରେ ଆମେ ସେମିତି କହିଲେ ଆମେ ଟିକେ ପଛୁଆ ଭାବୁଛୁ ନା, ସେମାନଙ୍କ ଭଳି ହେବା ପାଇଁ ଚେଷ୍ଟା କରିବୁ।
0: ଦମୟନ୍ତୀ ମହିଳା ଜଣକ ସେ ତାଙ୍କର କୁକୁଡ଼ା ଫାର୍ମଟାକୁ ସେ ଲାଗି ଲାଗିକି ସବୁ କଥା ଜାଣିଦେଲେଣି। ସିଏ ପୁରା ସେ କୁକୁଡ଼ା ଫାର୍ମଟାକୁ ବୁଝି ଦେଉଛନ୍ତି।
1: ବଢ଼ିଆ କଥା ନା ନାଇଁ କହିଲ?
0: ବଢ଼ିଆ କଥା। ହେଲେ ଆମକୁ ତ ସମୟ ଇସାରା ଦେଇଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଠି ରଖିବା ପାଇଁ।
1: ରଖିବା ଯିବା, ମତେ ହେଲେ ଟିକେ ହାଲିଆ ଲାଗିଲାଣି, ଟିକେ ଆଉ ଥରେ ଗଲେ ରୋଷେଇବାସ କରି ରୋଗର ବାବା ହେଲେ ଟିକେ ହାଲିଆ ହେଇକି ଅଛନ୍ତି, ସେ ଜହରି ବୋଲି କଥା ଶୁଣିକି ତାଙ୍କେ ଛାନିଆ ହେଇଯାଇଛନ୍ତି।
0: ନାଇଁ ନାଇଁ, ତମେ ଘରକୁ ଯାଇକି ବିଶ୍ରାମ ଟିକେ ନିଅ, ଆଉ ବେଶୀ ପରିଶ୍ରମ ହେଲେ ମଧ୍ୟ ହେବନି। ଆମକୁ ଯେତିକି ବିଶ୍ରାମ ନେବା କଥା, ଯେତିକି ଶୋଇବା କଥା, ଯେତିକି ଆମ ଘର ଭିତରେ ଆମେ ରହିବା କଥା, ସେତିକି ମଧ୍ୟ ରହିବା ନିହାତି ଦରକାର।
1: ହଁ ହେ ଭାଇନା, ସତ କଥା ଯେ ଆଉ ଥରେ ଆମ ଚାଷୀ ଭାଇମାନଙ୍କୁ କହିଦେଉଛି, ଯେମିତି ହରିବଲ ଭଳିଆ ଯେତେ ଅବସ୍ଥା ନ ଆସିବ, ସେଥିପାଇଁ ସବୁବେଳେ ଖରାରେ କାମ କରିବାନି, ଆଉ ଯଦି ଯିବା ମୁଣ୍ଡରେ ଉଦା ଗୋଡ଼ି ଆଉ କଳା ଚଷମା ଜୋତା ଛତା ଧରିକି ଯିବା।
0: ଠିକ କଥା। ହେଲେ ଭଉଣୀ
1: ଯିବା
0: ଯିବା, ଚାଲ
1: ଚାଲ।

ଶ୍ରୋତାବନ୍ଧୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣୁଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର ଆସନ୍ତୁ ଏଥର ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। ପ୍ରଥମ ଗୀତକୁ ନେଇଛୁ ଉଦିତ ନାରାୟଣ ଏବଂ ନିବେଦିତାଙ୍କ ମିତକଣ୍ଠରେ ଚଳଚ୍ଚିତ୍ର ଆକାଶ କି ରଙ୍ଗ ଲାଗିଲା।

0: ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଇଥର ବିଷୟବସ୍ତୁ ରହିଛି ବାତ ଓ ଗଣ୍ଠି ବିଜ୍ଞାନ ସଚେତନତା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ 27 ତାରିଖ ଅପରାହ୍ନ 5ଟାରୁ 6ଟା ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡ଼ିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶିଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ଡକ୍ଟର ଅନୁରାଗ ଅନୁପମ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼ ହେଲା 06080। ଫୋନ୍ ନମ୍ବର 2 2 2 0 5 2 1 ଏବଂ ଅନ୍ୟଟି 2 2 2 2 6 2 1। ମନେ ରହିଲା ତ, ମଇ 27 ତାରିଖ ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟି। ନମସ୍କାର।
1: ସାନ ଏବଂ ସାଥୀଙ୍କ କଣ୍ଠରେ ଶୁଣିବା ପରବର୍ତ୍ତୀ ଗୀତଟି ଆମ ଭିତରେ କିଛି ଅଛି ଚଳଚ୍ଚିତ୍ରରୁ।

ଶ୍ରୋତବନ୍ଧୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣୁଥିଲେ କେତୋଟି ମନଛୁଆ ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ। ଏଥର ଆସନ୍ତୁ ଶୁଣିବା କେତୋଟି ଆଲବମ୍ ଗୀତ। ପ୍ରଥମଟିକୁ ନେଇଛୁ ମାଧବ ଦାସଙ୍କ କଣ୍ଠରେ।

0: ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଇଥର ବିଷୟବସ୍ତୁ ରହିଛି ବାତ ଓ ଗଣ୍ଠି ବିଜ୍ଞାନ ସଚେତନତା। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ 37 ତାରିଖ ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀସ୍ଥିତ ସମ୍ ହସ୍ପିଟାଲର ଡକ୍ଟର ଅନୁରାଗ ଅନୁପମ। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁର ଗ୍ରୁପ୍ ଡାଇଲିଂ କୋଡ଼୍ ହେଲା 06800। ଫୋନ୍ ନମ୍ବର 2 22205211 ଏବଂ ଅନ୍ୟଟି 22226211। ମନେ ରହିଲା ତ, ମଇ 27 ତାରିଖ ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟି। ନମସ୍କାର।
1: ଇରା ମହାନ୍ତିଙ୍କ କଣ୍ଠରେ ନେଇଛୁ ପରବର୍ତ୍ତୀ ଆଲବମ୍ ଗୀତଟି।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଆଲବମ୍ ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ରାତି 8:45 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ।

ଶ୍ରୋତାବନ୍ଧୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣୁଥିଲେ କେତୋଟି ଲୋକପ୍ରିୟ ଗଜଲ। ଆକାଶବାଣୀ ବ୍ରହ୍ମପୁର, ସମୟ ରାତି 10:30। ଏଥର ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। ଆଜି ଆମେ ଆପଣମାନଙ୍କ ପାଇଁ ନେଇଛୁ ତାନସେନ ସିଂଙ୍କ କଣ୍ଠରେ। ପ୍ରଥମ ଗୀତଟି ଶୁଣିବା ଚିହ୍ନା ଚିହ୍ନା ଚଳଚ୍ଚିତ୍ରରୁ।

0: ଘରଟେ ଖାଲି ଲୋ ବାଲି ହଁ କରିଦେଲ ରୋଷଣୀ ଛମେଇ ଦେବି ସବାରି ଉଠେ।
1: ପରେ ପରେ ଶୁଣିବା ମାନ ଅଭିମାନ ଚଳଚ୍ଚିତ୍ର।